ଆକାଶବାଣୀ ଭବାନୀ ପାଟଣା, ଆଜି ଶୁକ୍ରବାର 1948 ଶକାବ୍ଦ ଶ୍ରାବଣ 23 ଦିନ 2026 ମସିହା ଅଗଷ୍ଟ ମାସର 14 ତାରିଖ। ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀୟ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକାର ହିମାଂଶୁ ଭୂଷଣ ସାୱତଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ଆଦିରଥ କୁମାର ଚକ୍ରବର୍ତ୍ତୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନାରେ ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ନବଧା ଭକ୍ତିର ନବମ ତଥା ଶେଷ ମାର୍ଗଟି ହେଉଛି ଆତ୍ମନିବେଦନ। ପରମେଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କରିଦେବା ହେଉଛି ଆତ୍ମନିବେଦନ। ବିଷ୍ଣୁ ସହସ୍ର ନାମରେ କୁହାଯାଇଛି, ଯାହାର ହୃଦୟ ଭଗବାନଙ୍କ ଠାରେ ଆଶ୍ରୟ ନେଇଛି, ଯେଉଁ ବ୍ୟକ୍ତି ବା ସାଧକ ତାଙ୍କ ନିକଟରେ ନିଜକୁ ସମର୍ପଣ କରିପାରିଛି, ସେ ଶେଷରେ ବ୍ରହ୍ମପଦ ପ୍ରାପ୍ତ ହୁଏ। କିନ୍ତୁ ଏଥିପାଇଁ ଅହଂକାରକୁ ଛାଡ଼ି ନିଜର ଶରୀର ମନ ଧନ ସବୁକୁ ଶ୍ରଦ୍ଧା ଏବଂ ପ୍ରେମ ଭାବରେ ଭଗବାନଙ୍କୁ ସମର୍ପଣ କରିଦେବାକୁ ହୁଏ। ତାଙ୍କ ପାଖରେ ସମ୍ପୂର୍ଣ୍ଣ ଶରଣାପନ୍ନ ହୋଇଯିବା ହିଁ ଆତ୍ମନିବେଦନ। ଯିଏ ନିଜର ସବୁକିଛିକୁ ପରମାତ୍ମାଙ୍କ ପାଦପଦ୍ମରେ ସମର୍ପି ଦିଏ, ନିଜ ପାଇଁ ଚିନ୍ତା କରେ ନାହିଁ, ନିଜର କୌଣସି ସ୍ୱତନ୍ତ୍ର ଅସ୍ତିତ୍ୱ ନ ରଖି ଆତ୍ମାଙ୍କୁ ମଧ୍ୟ ସେହି ଅନନ୍ତ ସତ୍ତାରେ ମିଶାଇ ଦିଏ, ସେ ଭଗବାନଙ୍କର ଅଂଶବିଶେଷ ହୋଇଯାଏ। ପରୋକ୍ଷରେ ଭଗବାନ ତାର ସମସ୍ତ ଦାୟିତ୍ୱ ବହନ କରନ୍ତି। ସୁଖ ଦୁଃଖ ଆନନ୍ଦ ନିରାନନ୍ଦ ସବୁକିଛିକୁ ଭଗବାନଙ୍କର ଦାନ ବୋଲି ଗ୍ରହଣ କରିନେଇ ସେ ବିଷୟ ସଂସାର ପ୍ରତି ଅନାସକ୍ତ ରହେ। ଈଶ୍ୱରଙ୍କ ଇଚ୍ଛାର ଏକ କଣ୍ଢେଇ ପରି ଭାବି ସେ କାର୍ଯ୍ୟ କରେ। ତାର ଅହଂକାର ରହେ ନାହିଁ। ନିଜେ କରିଥିବା ଘର ପରିବାରର ଦାୟିତ୍ୱ ମଧ୍ୟ ଭଗବାନ ନେଇଛନ୍ତି ବୋଲି ଧାରଣା କରି ସେ ନିର୍ବିକାର ହୋଇଯାଏ। ଏ ପ୍ରକାର ମନସ୍ଥିତିରେ ଥିବା ଲୋକ ବୁଝେ ଯେ ଜଗତର କୌଣସି କାର୍ଯ୍ୟକୁ ଆୟତ୍ତ କରିବା ବା କରିଦେଇପାରିବ ବୋଲି ଭାବିବା ତାର ମୂର୍ଖତା। କାରଣ ସବୁ କାର୍ଯ୍ୟର କର୍ତ୍ତା ହେଉଛନ୍ତି ପରମେଶ୍ୱର। ସେ ତାଙ୍କ ଇଚ୍ଛାରେ ଚାଳିତ ଗୋଟିଏ ଜୀବନ୍ତ କଣ୍ଢେଇ। ଈଶ୍ୱରଙ୍କଠାରେ ସମର୍ପିତ ହୋଇଥିବା ବ୍ୟକ୍ତିର ସାଧାରଣ ଲୋକ ପରି ଇନ୍ଦ୍ରିୟଗତ ସୁଖ ଦୁଃଖ ନଥାଏ। କାରଣ ସେ ତା ଶରୀରକୁ ମଧ୍ୟ ଭଗବାନଙ୍କୁ ଅର୍ପଣ କରିଦେଇଥାଏ। ତାର ସେହି ଶାରୀରିକ ସୁଖ ଦୁଃଖ ବି ଭଗବାନଙ୍କର ବୋଲି ସେ ବିଚାର କରେ। ସବୁକାଳେ ଏବଂ ସବୁଠାରେ ଭଗବାନ ହିଁ ତା ପାଇଁ ସତ୍ୟ, ଆଉ ସବୁ ହେଉଛି ମିଥ୍ୟା। ଏଭଳି ବ୍ୟକ୍ତିର କେହି ଶତ୍ରୁ ରହନ୍ତି ନାହିଁ। କାରଣ ସେ ଯେଉଁ ଭଗବାନଙ୍କ ପାଖରେ ସମର୍ପିତ ହୋଇଥିବାରୁ ତାଙ୍କର କେହି ଶତ୍ରୁ ମିତ୍ର ନଥାନ୍ତି। ମନର ପ୍ରଭାବଟି ତା ପାଇଁ ନଷ୍ଟ ହୋଇଯାଇଥିବାରୁ ତାର କୌଣସି ବିଷୟରେ ଆସକ୍ତି ଉଦ୍ବେଗ ଉତ୍କଣ୍ଠା ରହେ ନାହିଁ। ମୋକ୍ଷ ଲାଭର ଅଭିଳାଷ ମଧ୍ୟ ତାର ନଥାଏ। କେବଳ ଭଗବାନଙ୍କର ବ୍ୟତୀତ ସେ ଆଉ କିଛି ଚାହେଁ ନାହିଁ। ଭଗବାନଙ୍କର ପ୍ରେମ ଏବଂ ଅନୁଗ୍ରହ ମିଳିଗଲେ ସଂସାରର ସବୁକିଛି ମିଳିଗଲା ବୋଲି ଭାବନା କରି ପରମ ସନ୍ତୋଷରେ କାଳାତିପାତ କରେ। ଯିଏ ଈଶ୍ୱରଙ୍କ ଆଶିଷ ଲାଭ କରିବାରେ ସମର୍ଥ ହୋଇଯାଏ, ତା ପାଇଁ ଆଉ କ'ଣ ବା ଲୋଡ଼ା। ଚିନି ଦାନାଟିଏ ଖାଇଲେ ଖାଇବା ଲୋକ ସିନା ଚିନିର ସ୍ୱାଦ ବୁଝେ, ଚିନି ଦାନାଟିଏ ହୋଇଗଲେ କି ଲାଭ। ନିଜେ ଚିନି ଦାନାଟି କ'ଣ ବୁଝେ ମିଠା କ'ଣ, ନିଜେ ବଇଁଶୀଟି କ'ଣ ବୁଝେ ତା ସ୍ୱର କେଡ଼େ ମଧୁର। ସେଇଥିପାଇଁ ଏହି ପର୍ଯ୍ୟାୟର ଭକ୍ତମାନେ ବିଚାର କରନ୍ତି, ନିଜେ ଭଗବାନ ହେବାଠାରୁ ଭଗବାନଙ୍କର ସାନ୍ନିଧ୍ୟ ଓ ପ୍ରେମ ପାଇବାରେ ପରମ ଆନନ୍ଦ ଅଛି। ଏହି ବିଶ୍ୱାସରେ ଭକ୍ତ ଯେତେବେଳେ ଭଗବାନଙ୍କ ଚରଣରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦିଏ, ନିବେଦନ କରିଦିଏ, ସେତେବେଳେ ପରମ କାରୁଣିକ ସ୍ୱୟଂ ଈଶ୍ୱର ତାର ସମସ୍ତ ଦାୟିତ୍ୱ ନିଜେ ବହନ କରିନିଅନ୍ତି। ଏହି ଆତ୍ମନିବେଦନ କଥାଟି ଖୁବ୍ ଗହନ କଥା। ଯେଉଁ ଈଶ୍ୱରଙ୍କୁ ନେଇ ଏସବୁ ବିଚାର ତାଙ୍କୁ ଆମେ ବା କୋଉଠି ଜାଣିପାରୁଛୁ। ସଂସାରର ମାୟା ଜଞ୍ଜାଳରେ ପଶି ତାଙ୍କ ଚିନ୍ତା କରିବାକୁ, ତାଙ୍କ ସମ୍ପର୍କରେ ଜାଣିବାକୁ ଆମକୁ ବେଳ ମିଳୁନାହିଁ। ବେଳ ମିଳିଲେ ବି ସେଆଡ଼କୁ ମନ ନଯାଇ ଅନ୍ୟ ଆଡ଼େ ଯାଉଛି। ନିଜ ନିଜ ସୁବିଧା ପାଇଁ ଭଗବାନଙ୍କର ସମ୍ପର୍କୀୟ ଚିନ୍ତାକୁ ଧାରଣାକୁ ଆମେ ଖୁବ୍ ତଳ ସ୍ତରରେ ରଖିଛୁ। ଆମ ଠାକୁରମାନେ

ଏବେ ବି ଭୋଗରାଗ ସ୍ତରରେ ଅଛନ୍ତି ଆମ ପାଇଁ। ଏ ଭୋଗରାଗ ନୀତିକାନ୍ତି ପୂଜା ଧୂଜା ଘଣ୍ଟ ଘଣ୍ଟା ଦେଉଳ ମୁଖଶାଳା ବାଟରେ ଯାଇ ଏକ ଉଚ୍ଚତର ଚେତନାର ବିନ୍ଦୁରେ ପହଞ୍ଚିବା ପାଇଁ ଆମେ ଚେଷ୍ଟା ନ କରି ଏସବୁ ଉପଚାର ଭିତରେ ହିଁ ରହିଯାଉଥିବାରୁ ଆମର ଚେତନାର ବିକାଶ ହେଉନାହିଁ। ଈଶ୍ୱରଙ୍କୁ ଜାଣିବାରେ ବୁଝିବାରେ ଯଦି ଆମର ଏତେ ଅସୁବିଧା ତେବେ ତାଙ୍କୁ ପାଇବାର ବ୍ୟାକୁଳତାଟା କୁଆଡ଼ୁ ଆସିବ। ଆତ୍ମସମର୍ପଣ କଥା ତ ଢେର ଦୂରର କଥା। ଏଥିପାଇଁ ପ୍ରଥମ କଥା ହେଉଛି ଈଶ୍ୱରଙ୍କ ସମ୍ପର୍କରେ ଏକ ସଫା ଧାରଣା ଏବଂ ଅଟଳ ବିଶ୍ୱାସ।

ଶୁଣୁଥିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି।

ସୁତ କହିଛନ୍ତି, ମାୟା ପ୍ରଭାବ ଅନ୍ତର୍ହିତ ହୋଇଯିବାରୁ ମାର୍କଣ୍ଡେୟ ଦେଖିଲେ ପୂର୍ବପରି ସେ ଆଶ୍ରମରେ ଅଛନ୍ତି। ମାୟା ବାସ୍ତବରେ ପ୍ରତୀତି ମାତ୍ର ହୋଇ ମଧ୍ୟ କିପରି ସତ୍ୟଜ୍ଞାନ ପରି ପ୍ରକାଶିତ ହୋଇଥାଏ ତାହା ଅନୁଭବ କରି ସେ ଶରଣାଗତ ଭାବନାରେ ତନ୍ମୟ ହୋଇପଡ଼ିଲେ। ମହାଦେବ ଓ ପାର୍ବତୀଙ୍କ ସହିତ ତାଙ୍କର ସାକ୍ଷାତ ଘଟିଛି। ମହାଦେବଙ୍କୁ ସ୍ତୁତି କରି ସେ ବରଲାଭ କରିଛନ୍ତି। ସେ କଳ୍ପ ପର୍ଯ୍ୟନ୍ତ ଅଜର ଏବଂ ଅମର ହୋଇ ରହିବେ। ତାଙ୍କର ବ୍ରହ୍ମତେଜ ସର୍ବଦା ଅକ୍ଷୁର୍ଣ୍ଣ ରହିବ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 80 ନମ୍ବର ସ୍ୱାଧୀନତା ଦିବସର ଆଘର ସଞ୍ଜେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ। ସଞ୍ଜର 7 ବଜେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଆକାଶବାଣୀର ସବୁ କେନ୍ଦ୍ର ଆଉ ଦୂରଦର୍ଶନର ସବୁ ଚ୍ୟାନେଲ୍ଟି ପ୍ରସାରିତ ହେବା। ପହିଲା ହିନ୍ଦୀ ଆଉ ତାରୋତରୁ ଇଂରାଜୀ ଭାଷାଥି ରାଷ୍ଟ୍ରପତିଙ୍କ ସମ୍ବୋଧନ ପ୍ରସାରଣ କରାଯିବା। ରାଷ୍ଟ୍ରପତିଙ୍କ ଅଭିଭାଷଣର ଅନୁବାଦ ଆଞ୍ଚଳିକ ଭାଷାଥି ରାତି 9:30 ବଜେ ଆକାଶବାଣୀଥି ପ୍ରସାରଣ କରାଯିବା। ସେଥିଲାଗି ଆଜି ସଞ୍ଜବେଳର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରାତିର 8:32 ପ୍ରସାରଣ କରାଯିବା। 2030 ମସିହା ତକ ରାଜ୍ୟର ସବୁ ଇଲାକାକେ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନର ଶକ୍ତି ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ଆଉ ଆଇବା ଦିନେ ହେବାର୍କେ ଥିବା ଶକ୍ତି ପ୍ରକଳ୍ପ ବାବଦେ ସମୀକ୍ଷା କରିଛନ୍। ଇହାଦେ ରାଜ୍ୟ 210 ଗ୍ରିଡ୍ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି। ସେଥିର୍ ଭିତରୁ ଗଲା 2 ବର୍ଷ ଭିତରେ 15 ନୂଆ ଗ୍ରିଡ୍ ସବ୍ଷ୍ଟେସନ୍ ସ୍ଥାପନା କରାଯାଇଛି। ସେନ୍ତା 2 ବର୍ଷ ଭିତରେ 788.99 ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ବିଛା ଯାଇଛି ବୋଲି ବୈଠକନୁ ଜଣାପଡ଼ିଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟମାନେ ନିଜର ଇଲାକାର କମ୍ସେ କମ୍ ଗୋଟେ ଗାଁକେ ପୋଷ୍ୟ ଗାଁ ହିସାବେ ଗ୍ରହଣ କରିକି ସ୍ଥାନୀୟ ଲୋକଙ୍କର ଦକ୍ଷତା ଓ ସମ୍ଭାବନାକେ ଚିହ୍ନଟ କରିବା ସହିତ ତାଲିମ ଆଉ ଔଦ୍ୟୋଗିକ ସୁଯୋଗ ତିଆରି କରିବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଆହ୍ୱାନ ଦେଇଛନ୍। ଖୋର୍ଦ୍ଧା

0: ଜଟଣୀ ନଥିବା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ଲାଗି ହୋଇଥିବା ଦିନିକିଆ ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଜ୍ୟପାଳ କହିଛନ୍ତି ବିଶ୍ୱବିଦ୍ୟାଳୟମାନେ ନିଜର ଛାତ୍ରଛାତ୍ରୀ ଅଧ୍ୟାପକ ଓ ସମ୍ବଳକେ ବ୍ୟବହାର କରିବାର ସହିତ ଗାଁମାନଙ୍କେ ଥିବା ଦକ୍ଷତା ଓ ସମ୍ଭାବନାକେ ଚିହ୍ନଟ କରିକି ସେହି ହିସାବରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଦରକାର। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭିନ୍ ଭିନ୍ ବିଭାଗର କମିଶନର ଆଉ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଓଡ଼ିଶାର ଜଳବାୟୁ ଓ ମାଟିର ସୁବିଧାକୁ ନେଇକରି ଉଦ୍ୟାନ କୃଷିର ବିକାଶ ସହିତ ଚାଷୀମାନଙ୍କର କମାନୀ ବଢ଼ାଇବା ଉପରେ ସରକାର ଜୋର ଦେଉଛନ୍ତି। ଭୁବନେଶ୍ୱର କୃଷି ଭବନର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଗୋଟିଏ ରାଜ୍ୟସ୍ତରୀୟ ସମ୍ମିଳନୀ ଗଲାକାଲ ହୋଇଯାଇଛି। ଚାଷର ବିକାଶ, ରୋଜଗାର ବଢ଼ାବାର ଓ ପୋଷଣ ସୁରକ୍ଷା ଇତାର ମୂଳ ଉଦ୍ଦେଶ୍ୟ ଆଏ। ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅଧିକାରୀମାନଙ୍କୁ ନିୟମିତ ଭାବେ କ୍ଷେତ ପରିଦର୍ଶନ କରିକରି ଚାଷୀମାନଙ୍କର ସମସ୍ୟା ବୁଝ୍ବାର ଆଉ ସେଥିର ସମାଧାନ କରିବାରକେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ କ୍ଷତି ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ଆଉ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଭିତରେ ଜଳବାୟୁ ସହନଶୀଲ ଚାଷ ଲାଗି ଗୋଟିଏ ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହୋଇଛି। ରାଜ୍ୟର ଫି ଗାଁକେ ଇଣ୍ଟରନେଟ୍ ସେବା ଯୋଗାବାର ଆଉ ଡିଜିଟାଲ୍ ସେବା ପହଞ୍ଚାବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ଆଏ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ଡିଜିଟାଲ୍ ଭାରତ ନୀତି ଅଧୀନତି ଚାଲିଥିବା ଭିନ୍ ଭିନ୍ ଟେଲିକମ୍ ପ୍ରକଳ୍ପର ସମୀକ୍ଷା କରିକରି ମନ୍ତ୍ରୀ କହିଛନ୍ତି ରାଜ୍ୟର ଦୂରିଆ ଆଉ ଗାଁ ଇଲାକାନ ମୋବାଇଲ୍ ଇଣ୍ଟରନେଟ୍ ସେବାର ପ୍ରସାର 4G 5G ସଂଯୋଗୀକରଣ ଆଉ ଟାୱାର ଲଗାବାର ପ୍ରକ୍ରିୟାକେ ତୁର୍ତ୍ତି କରିବା ଲାଗି ପଦକ୍ଷେପ ନିଆଯାଉଛି। ନେଟ୍ୱର୍କ ସଂଯୋଗୀକରଣକେ ଉନ୍ନତ କରିବା ଲାଗି ଟେଲିକମ୍ କମ୍ପାନୀମାନଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ହର୍ଘ ତିରଙ୍ଗା ଅଭିଯାନ ଅଧୀନତି ରାଜ୍ୟର 30 ଜିଲ୍ଲାର ମିଶନ ଶକ୍ତିର ମହିଳାମାନେ ଧାରି ସମୟ ଆଘନୁ 60 ଲକ୍ଷ ଜାତୀୟ ପତାକା ବନେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କର ସଫଳତାକୁ ନେଇକରି ତାଙ୍କର ପ୍ରତିକ୍ରିୟାଟି କହିଛନ୍ତି ଇଟା ଓଡ଼ିଶା ଲାଗି ଗର୍ବ ଓ ଗୌରବର ବିଷୟ ଆଏ। ମହିଳାମାନଙ୍କୁ ସାମୁହିକ ମଞ୍ଚ ଜରିଏ ସଶକ୍ତ କରାଗଲେ କାମକେ ସଫଳତା ସହିତ ପୂରା କରାଯାଇପାରବା। ମିଶନ ଶକ୍ତି ଜରିଏ ମହିଳାମାନଙ୍କର ବିକାଶ ପ୍ରକ୍ରିୟାଟି ସକ୍ରିୟ ଭାଗିଦାରୀ ହେବାର ସହିତ ସ୍ଥାୟୀ ଜୀବିକାର ସୁଯୋଗ ତିଆରି କରିପାରିଛନ୍ତି। ଜାତୀୟ ଏକ୍ୱାଟିକ୍ ପ୍ରତିଯୋଗିତାଟି 3 ସ୍ୱର୍ଣ୍ଣପଦକ ହାସଲ କରିଥିବା ସୌରଭ ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୁବ ସନ୍ତରଣ ପ୍ରତିଭା ସୌରଭଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇକରି ସମ୍ମାନିତ କରିଛନ୍ତି। ଇନ ଜଣାଇ ଦିଆଯାଇପାରେ ଯେ ଜାତୀୟ ଏକ୍ୱାଟିକ୍ ପ୍ରତିଯୋଗିତାଟି ସୌରଭ 3 ଅଲଗା ଅଲଗା ବର୍ଗନ ଓଡ଼ିଶାର ପହିଲା ସନ୍ତରଣକାରୀ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକାନ ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତି ବଦଲିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆମେ 24 ଘଣ୍ଟା ଭିତରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ରାଜ୍ୟ ଆଇବା 18 ତକ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏ ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି
1: ଆଗାମୀ 24 ଘଣ୍ଟା ପାଇଁ ଫୋରକାଷ୍ଟ ଯଦି ଦେଖିବା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି। ରାଜ୍ୟରେ ଅନେକ ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି।
0: ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 8:32 ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଦେଶ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭୁବନେଶ୍ୱରରେ ଆସନ୍ତାକାଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦ୍ବୋଧନ ଦେବେ। ସେହିଭଳି କଟକ ବାରବାଟୀ ଷ୍ଟାଡିୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ 2030 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଗୁରୁତ୍ୱାରୋପ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ବର୍ତ୍ତମାନ ରାଜ୍ୟରେ 210 ଗ୍ରିଡ୍ ଷ୍ଟେସନ କାର୍ଯ୍ୟକ୍ଷମ ରହିଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ 765 କେଭି ଗ୍ରିଡ୍ର ଏକ ରିଙ୍ଗ୍ ସିଷ୍ଟମ ସ୍ଥାପନ କରାଯାଉଛି। 2030-31 ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ 16,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ଅଞ୍ଚଳର ଅନ୍ତତଃ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ ପରିସରରେ ନୂତନ ବିପର୍ଯ୍ୟୟ ପରିଚାଳନା ତାଲିମ ଛାତ୍ରାବାସ ସୁରକ୍ଷାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍ତି। ଏହାସହ 2 ତାଲିମ ଛାତ୍ରାବାସ ସଜାଗ ଓ ସଂକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ସାଇବର ଅପରାଧର ମୁକାବିଲା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆଜି ମଧ୍ୟାହ୍ନରେ ଓଡ଼ିଶା ପୋଲିସର କ୍ରାଇମ୍ବ୍ରାଞ୍ଚ ସାଇବର କ୍ରାଇମ୍ ୟୁନିଟ୍ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ଭୁବନେଶ୍ୱର ରେସା ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ପ୍ରତ୍ୟେକ ବୟନ ଆମ ଭୂମି, ଆମ ଲୋକ ଓ ଆମ କାଳଜୟୀ ପରମ୍ପରାର କାହାଣୀ ବହନ କରେ। ସରକାରଙ୍କ ବହୁମୁଖୀ ଓ ଅନ୍ତର୍ଭୁକ୍ତି ସମ୍ପନ୍ନ ଆଭିମୁଖ୍ୟ ମାଧ୍ୟମରେ ବୁଣାକାରଙ୍କ କଲ୍ୟାଣ ଓ ସଶକ୍ତିକରଣ ସୁନିଶ୍ଚିତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ନୟାଗଡ଼ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ 3,000 ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଏସ୍ଏଫ୍ 125 ବାଟାଲିୟନ୍ ପକ୍ଷରୁ କମାଣ୍ଡୋ ନିର୍ମଳ କୁମାର ଦାସଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ 30 ଯବାନଙ୍କ ସମେତ ସ୍ଥାନୀୟ ଯୁବକମାନେ ଅଂଶଗ୍ରହଣ କରିଥିଲେ। 1947 ଅଗଷ୍ଟ ମାସ 14 ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି

0: ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 236 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଶାଳନ୍ଦୀ, ଜମ୍ଭୀରା ଆଦି ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିପରି ଶାଳନ୍ଦୀ ନଦୀର ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ସରକାର ବନ୍ୟାସ୍ଥିତି ପ୍ରତି ସଜାଗ ରହିବା ସହ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବ୍ୟକ୍ତିଗତ ପରିଚ୍ଛନ୍ନତା ଏ ସମ୍ପର୍କରେ କହିଛନ୍ତି ଡାକ୍ତର କ୍ରିଷ୍ଣାକର।
2: ସଫା ସୁତୁରା ରହିବାକୁ ଆମେ ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନତା ବୋଲି ବୁଝିଥାଉ। ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଲୋକ ନିଜେ ନିଜ ଶରୀରକୁ ସଫା ରଖିବା ସହିତ ଲୁଗାପଟା ମଧ୍ୟ ସଫା ପିନ୍ଧିବା ଆବଶ୍ୟକ। ଏଥିସହିତ ପ୍ରତ୍ୟେକ ବ୍ୟକ୍ତି ନିଜେ ରହୁଥିବା ଘରଦ୍ୱାର ଏବଂ ଘର ବାହାରର ପରିବେଶ ଯେପରି ପରିଷ୍କାର ରୁହେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଆସନ୍ତୁ ଏଥର ଜାଣିବା ନିଜେ ବ୍ୟକ୍ତିଗତ ଭାବେ ପରିଷ୍କାର ପରିଚ୍ଛନ୍ନ ରହିବାକୁ କ'ଣ ସବୁ କରିବା। ନିଦରୁ ଉଠି ଭଲ ଭାବେ ଦାନ୍ତ ଘଷି ମୁହଁ, ପାଟି, ଆଖି ପରିଷ୍କାର ପାଣିରେ ଧୋଇବା ଉଚିତ। ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ସମସ୍ତେ ପ୍ରତିଦିନ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ସଫା ପାଣିରେ ସବୁଦିନ ଗାଧୋଇବା ଉଚିତ। ଅପରିଷ୍କାର ପାଣିରେ ଗାଧୋଇଲେ ଯାଦୁ, କୁଣ୍ଡିଆ ଆଦି ବିଭିନ୍ନ ପ୍ରକାରର ଚର୍ମରୋଗ ହୋଇଥାଏ। ମୁଣ୍ଡର ଚୁଟି ବିଶେଷତଃ ଝିଅ ପିଲା ଓ ସ୍ତ୍ରୀ ଲୋକଙ୍କର କ୍ଷେତ୍ରରେ ଡେଲି ଧୋଇବା ସମ୍ଭବ ନହେଲେ ମଧ୍ୟ ସପ୍ତାହରେ ଅନ୍ତତଃ ପକ୍ଷେ ଥରେ କିମ୍ବା ଦୁଇଥର ସାବୁନ କିମ୍ବା ଶ୍ୟାମ୍ପୁ ଲଗାଇ ଭଲ ଭାବେ ଧୋଇ ପରିଷ୍କାର ରଖିବା ଉଚିତ। ଚୁଟିରେ ଉକୁଣି ହୋଇଥିଲେ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଉକୁଣି ମରା ଔଷଧ ବ୍ୟବହାର କରନ୍ତୁ। ପରିବାରର ଏକାଧିକ ବ୍ୟକ୍ତିଙ୍କର ଚୁଟିରେ ଉକୁଣି ହୋଇଥିଲେ ସମସ୍ତେ ଏକାଠି ଗୋଟିଏ ଦିନରେ ଔଷଧ ବ୍ୟବହାର କଲେ ଉକୁଣିଠାରୁ ମୁକ୍ତି ମିଳିବାର ସମ୍ଭାବନା ଅଧିକ। ନଖ ନିୟମିତ କାଟିବା ଉଚିତ। ନଖ ବଢ଼ିଗଲେ ସେଥିରେ ମଇଳା ଲାଗି ରୁହେ। ସେହି ମଇଳାରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ ଥାଆନ୍ତି। ଏହା ଖାଦ୍ୟ ସହିତ ପେଟ ଭିତରକୁ ଯାଇଥାଏ। ଛୋଟ ପିଲାଙ୍କର ନଖ ମାଆମାନେ ନିୟମିତ 7 ଦିନ ବ୍ୟବଧାନରେ କାଟିବା ସହିତ ପିଲାଟି ଯେପରି ପାଟିରେ ବାରମ୍ବାର ଆଙ୍ଗୁଠି ନ ପୁରାଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏବେ ଡାକ୍ତରମାନେ ସମସ୍ତେ ସାବୁନ ଲଗାଇ ହାତ ଧୋଇବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟ ବିଜ୍ଞାନସମ୍ମତ। ଏପରି କଲେ ଝାଡ଼ା, ବାନ୍ତି, ଜଣ୍ଡିସ୍ ବା କାମଳ ରୋଗ, ଡିସେଣ୍ଟ୍ରି ବା ଆମାଶୟ ଓ ରକ୍ତ ଆମାଶୟ, ଟାଇଫଏଡ୍ ଏହିସବୁ ରୋଗ ସଂକ୍ରମଣରୁ ନିଜକୁ ରକ୍ଷା କରାଯାଇପାରିବ। ଶୌଚ ହେଲା ପରେ ସମସ୍ତେ ହାତ ଭଲ ଭାବରେ ସାବୁନରେ ଧୋଇବା ଉଚିତ। ସେହିପରି ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୁଅନ୍ତୁ। ରୋଷେଇରେ ନିଯୁକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ସାବୁନରେ ଧୋଇବା ଆବଶ୍ୟକ। ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି ମଧ୍ୟ ପରିବେଷଣ ପୂର୍ବରୁ ହାତ ଭଲ ଭାବେ ଧୋଇବା ଉଚିତ। ମନେ ରଖନ୍ତୁ, ମା କିମ୍ବା ଯେକୌଣସି ବ୍ୟକ୍ତି ପିଲାକୁ ଖୁଆଉଥିଲେ ପ୍ରତ୍ୟେକ ଥର ଖୁଆଇବା ପୂର୍ବରୁ ହାତ ଭଲ ଭାବରେ ସାବୁନରେ ଧୋଇବେ ଏବଂ ଏକ ସଫା ପାତ୍ରରେ ତଟକା ରନ୍ଧା ହୋଇଥିବା ଖାଦ୍ୟ ପିଲାକୁ ଖୁଆଇବେ। ଏପରି କଲେ ପିଲାଟି ଝାଡ଼ା, ବାନ୍ତି ଓ ଆମାଶୟ ଆଦି ରୋଗ ଭୋଗିବା ସମ୍ଭାବନା କମ୍। ପ୍ରତିଥର ଖାଇଲା ପରେ ସମସ୍ତେ ପାଟିକୁ ଭଲ ଭାବେ କୁଳୁକୁଚା କରି ଧୁଅନ୍ତୁ, ଯେପରିକି ଦାନ୍ତରେ କୌଣସି ଖାଦ୍ୟ ପଦାର୍ଥ ଲାଗି ନ ରହେ। ନାକରେ ବାରମ୍ବାର ଆଙ୍ଗୁଠି ପୁରାଇ ମଇଳା କାଢ଼ିବା ଏକ ପ୍ରକାର ବଦଭ୍ୟାସ। ଏପରି ନକରି ଗାଧୋଇବା ବେଳେ ନାକ ସଫା କରନ୍ତୁ। ମୁଣ୍ଡ ଧୋଇ ଗାଧୋଇଲା ବେଳେ କାନରେ ବେଳେବେଳେ ପାଣି ପଶିଯାଏ, ତାହାକୁ ସଫା ନରମ କପଡ଼ାରେ କାନ ଭିତରେ ପୋଛି ଦିଅନ୍ତୁ। କାଠି କିମ୍ବା ତାର ଇତ୍ୟାଦି କାନରେ ପୁରାନ୍ତୁ ନାହିଁ। ପଦାରେ ଝାଡ଼ା ନଯାଇ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପାଇଖାନା ବ୍ୟବହାର କରିବା ଉଚିତ। ଝିଅ ପିଲା ଓ ସ୍ତ୍ରୀ ଲୋକମାନେ ମାସିକ ଋତୁସ୍ରାବ ସମୟରେ ପ୍ରତିଦିନ ସଫା ପାଣିରେ ଗାଧୋଇବା ଉଚିତ ଏବଂ ସାନିଟାରୀ ନାପକିନ୍ ବା ଘରେ ଥିବା ସଫା ନରମ କପଡ଼ା ବ୍ୟବହାର କରିବା ନିହାତି ଆବଶ୍ୟକ। ଏପରି କରିବା ଦ୍ୱାରା ଜନନେନ୍ଦ୍ରିୟ ବା ରିପ୍ରୋଡକ୍ଟିଭ୍ ଟ୍ରାକ୍ଟର ଇନ୍ଫେକ୍ସନକୁ ନିଜକୁ

0: ରକ୍ଷା କରିପାରିବେ। ନିଜକୁ ସୁସ୍ଥ ରଖିବାର ଚାବିକାଠି ଆପଣଙ୍କ ହାତରେ, ତେଣୁ ଦୈନନ୍ଦିନ ଜୀବନରେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବ୍ୟକ୍ତିଗତ ପରିଚ୍ଛନ୍ନତା, ଏ ସମ୍ପର୍କରେ କହିଲେ ଡାକ୍ତର କ୍ରିଷ୍ଣାକର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଭାରତ ଲାଇବେରିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଦ୍ୱିପାକ୍ଷିକ ଆଲୋଚନା। ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ ଯୋଗୁଁ 6 ଜଣଙ୍କ ମୃତ୍ୟୁ, 14 ଗୁରୁତର। ଏବଂ ଦେଶ ବିଭାଜନର ଯନ୍ତ୍ରଣାକୁ ମନେ ପକାଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ରାଷ୍ଟ୍ରପତିଙ୍କର ଏହି ଉଦ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲଗୁଡ଼ିକରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାରଣ କରାଯିବ। ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30 ପ୍ରଚାର କରାଯିବ। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସନ୍ତାକାଲି ଦିଲ୍ଲୀ ମେଟ୍ରୋର ସମସ୍ତ ଷ୍ଟେସନରୁ 4:00 ମେଟ୍ରୋ ସେବା ମିଳିପାରିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବା ଲାଗି ଆସୁଥିବା ସ୍ୱତନ୍ତ୍ର ଅତିଥି, ନିମନ୍ତ୍ରିତ ବ୍ୟକ୍ତିତ୍ୱ ଏବଂ ସାଧାରଣ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ମେଟ୍ରୋର ସମସ୍ତ ମାର୍ଗରେ ପ୍ରତି 30 ମିନିଟ୍ରେ ରେଳ ଚଳାଚଳ କରିବ। ସୂଚନାଯୋଗ୍ୟ, ସ୍ୱାଧୀନତା ଦିବସ ପାଳନ ସ୍ଥଳୀର ନିକଟବର୍ତ୍ତୀ ଷ୍ଟେସନ ମଧ୍ୟରେ ଲାଲକିଲା, ଜମା ମସଜିଦ୍ ଏବଂ ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେୟୋସୋଲାବ ନ୍ୟାନ୍ତିଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ବୈଠକରେ ଭାରତ ଲାଇବେରିଆ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯିବା ସହ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଖଣିଜ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଭୟ ନେତା ସାମର୍ଥ୍ୟ ନିର୍ମାଣ ଏବଂ ଲୋକସମ୍ପର୍କ ଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଲାଇବେରିଆର ଦୂତାବାସ ଉଦ୍ଘାଟନ ନେଇ ଡକ୍ଟର ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀ ନ୍ୟାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ବିଶ୍ୱସ୍ତରୀୟ ମଞ୍ଚରେ ଶାନ୍ତି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ସହ ସହଯୋଗ ବୃଦ୍ଧି ଉପରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହେବା ଦ୍ୱାରା ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସମ୍ପର୍କରେ ଆଲୋଚନା ଲାଗି ଆବଶ୍ୟକ ସମୟ ମିଳିପାରିନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ସେ ସଂସଦରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ 28ଟି ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବା ଲାଗି ପ୍ରସ୍ତୁତ ଥିଲେ। 2013 ମୌସୁମୀ ଅଧିବେଶନ କାଳରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ 14ଟି ତାରକା ଚିହ୍ନିତ ପ୍ରଶ୍ନ ଥିବାବେଳେ ଚଳିତ ଥର ତାହା ଦ୍ୱିଗୁଣିତ ହୋଇଥିବା ସେ କହିଛନ୍ତି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗରେ ଗତକାଲି ସନ୍ଧ୍ୟାରେ ଭୂସ୍ଖଳନ ଘଟି ପାଣି ପ୍ରବେଶ କରିଥିବାରୁ 6 ଜଣଙ୍କ ମୃତ୍ୟୁ ଘଟିଛି, 14 ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ 22 ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 20 ଜଣଙ୍କୁ ବାହାରକୁ ଅଣାଯାଇଥିବା ବେଳେ 6 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ 14 ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଟନେଲ ମଧ୍ୟରେ ଫସି ରହିଥିବା ଅନ୍ୟ 2 ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ ପିପଲକୋଟି ଅଞ୍ଚଳରେ ତେହେରି ଜଳବିଦ୍ୟୁତ୍ ବିକାଶ ନିଗମ ପ୍ରକଳ୍ପ ସ୍ଥଳୀରେ ଏହି ଦୁର୍ଘଟଣା ଘଟିଛି। ପୋଲିସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ବିପର୍ଯ୍ୟୟ ପରିଚାଳନା ଓ ପୁନଃଥଇଥାନ ବିଭାଗ ସଚିବ ବିନୋଦ କୁମାର ସୁମନ କହିଛନ୍ତି, ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯିବା ସହ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ ସମସ୍ତ ସଂସ୍ଥାକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 1947 ମସିହାରେ ବିଭାଜନ ସମୟରେ ପ୍ରାଣବଳି ଦେଇଥିବା ଏବଂ ଯନ୍ତ୍ରଣା ସହିଥିବା ଭାରତୀୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏହି ଦିବସକୁ ପାଳନ କରିବା ଲାଗି ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ଦେଶରୁ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସରକାର 2021 ମସିହାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ 14 ତାରିଖରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ଦିବସ ଜରିଆରେ ଭବିଷ୍ୟତ ପିଢ଼ି ସେ ସମୟରେ ଲୋକମାନେ ସହ୍ୟ କରିଥିବା ଯନ୍ତ୍ରଣା ଓ କଷ୍ଟକୁ ମନେ ରଖିବେ, କାରଣ ସ୍ୱାଧୀନ ଭାରତର ଜନ୍ମ ହିଂସାତ୍ମକ ବିଭାଜନ ଦ୍ୱାରା ଚିହ୍ନିତ ହୋଇଥିଲା, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ବିଭାଜନର କଷ୍ଟ ସହିଥିଲେ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଲୋକମାନଙ୍କୁ ସାମାଜିକ ବିଭାଜନ, ଅସହମତି ଦୂର କରିବା ଏବଂ ଏକତା, ସାମାଜିକ ସଦ୍ଭାବ ଓ ସଶକ୍ତିକରଣର ଭାବନାକୁ ଆହୁରି ଦୃଢ଼ କରିବା ଲାଗି ପ୍ରେରଣା ଦେଇଥାଏ। ମାନବ ଇତିହାସର ସର୍ବବୃହତ ପ୍ରବାସନ ମଧ୍ୟରେ ଏହି ବିଭାଜନ 2 କୋଟି ଲୋକଙ୍କୁ ପ୍ରଭାବିତ କରିଥିଲା। ବିଭାଜନ ବିଭୀଷିକା ସ୍ମୃତି ଦିବସ ପୂର୍ବ ସନ୍ଧ୍ୟାରେ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶେଖାବତ ବିଭାଜନରେ ପ୍ରଭାବିତ ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସରକାର ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସଦ୍ଭାବକୁ ଦୃଢ଼ କରିବା ଲାଗି ପ୍ରତିବଦ୍ଧ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ନୂଆଦିଲ୍ଲୀରେ ହ୍ୟାଣ୍ଡଲୁମ୍ ହାଟ, ହ୍ୟାଣ୍ଡଲୁମ୍ ଅନୁଭବ କେନ୍ଦ୍ରର ଉଦ୍ଘାଟନ କରିବେ। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଅନୁଭବ କରିବା ଏବଂ ଏଥିରେ ସାମିଲ ହେବାର ଅନୁଭବ ଏହି ହାଟରୁ ମିଳିପାରିବ। ବୟନଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ହସ୍ତତନ୍ତ ଅନୁଭବ କେନ୍ଦ୍ର ଭାରତର ହସ୍ତତନ୍ତ ଇକୋସିଷ୍ଟମକୁ ପ୍ରଦର୍ଶନ କରୁଛି, ଯେଉଁଥିରେ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ ରଖାଯିବା ସହ ଏହା ମାଧ୍ୟମରେ ସକ୍ରିୟ ଭାବେ ଏହାର ବିକାଶ ଲାଗି ପଦକ୍ଷେପ ନିଆଯାଉଛି। ଉଦ୍ଘାଟନୀ ପ୍ରଦର୍ଶନୀରେ ଜାତୀୟ ବୟନଶିଳ୍ପ ବିକାଶ ନିଗମ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀରେ 24 ଜଣ ପୁରସ୍କାର ବିଜେତାଙ୍କ ହାତ ତିଆରି ଉତ୍ପାଦ ଏବଂ 30ରୁ ଅଧିକ ବ୍ରାଣ୍ଡ ଭାଗ ନେବେ। ନେପାଳର ରୋଲ୍ପା ଜିଲ୍ଲାରେ ଭୂସ୍ଖଳନ ଘଟି 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ନିଖୋଜ ଅଛନ୍ତି। କାଠମାଣ୍ଡୁଠାରୁ 450 କିଲୋମିଟର ଦୂର ପଶ୍ଚିମାଞ୍ଚଳ କୋଟଲବରାରେ ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଘଟିଥିଲା। ସେଠାକାର ସହକାରୀ ପୁଲିସ ଅଧିକାରୀ ଶୈଳେନ୍ଦ୍ର ଥାପା କହିଛନ୍ତି, ଘଟଣାସ୍ଥଳରୁ 7ଟି ମୃତଦେହ ଉଦ୍ଧାର କରାଯାଇଛି। 2 ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂସ୍ଖଳନରେ 2 ଜଣ ବୟସ୍କ ମହିଳା ଓ 3 ଜଣ ବୟସ୍କ ପୁରୁଷ ନିଖୋଜ ଥିବା ଜଣାପଡ଼ିଛି। ନେପାଳ ସେନା ଏବଂ ପୁଲିସ ପକ୍ଷରୁ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ୱାସ୍ଥ୍ୟସେବା ପୁନଃସ୍ଥାପନ ଶୀର୍ଷକରେ ଆୟୋଜିତ ପ୍ରଥମ ଭାରତ ଇସ୍ରାଏଲ ହାକାଥନରେ ଉଭୟ ଦେଶର ବହୁସଂଖ୍ୟାରେ ଯୁବ ନବସୃଜନକାରୀ ଭାଗ ନେଇଛନ୍ତି। 14ଟି ସମସ୍ୟାମୂଳକ ପ୍ରସଙ୍ଗକୁ ନେଇ ଉଭୟ ଦେଶର 1300 ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ଏହି ହାକାଥନରେ ଭାଗ ନେଇଥିବା ସୂଚନା ମିଳିଛି। ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେପି ସିଂ ହାକାଥନ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ୍ ଲିଡର ଭାବନା କାନ୍ତ ପ୍ରଥମ ମହିଳା ଅଧିକାରୀ ଭାବେ ଗ୍ୱାଲିୟର୍ସ୍ଥିତ ଟାକ୍ଟିସ୍ ଏବଂ ଏୟାର କମ୍ବାଟ୍ ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟରେ ଫାଇଟର କମ୍ବାଟ୍ ଲିଡର ଭାବରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ବାୟୁସେନା କହିଛି, ଏହି ଐତିହାସିକ ସଫଳତା ବୃତ୍ତିଗତ ଉତ୍କର୍ଷତା, ଯୁଦ୍ଧ କୌଶଳ ଏବଂ ବାୟୁସେନାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳରେ ସୁରକ୍ଷାବଳ ସହ ଗୁଳି ବିନିମୟରେ 15 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ କେତେଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ସେଠାକାର ଜଣେ ପୁଲିସ ଅଧିକାରୀ କହିଛନ୍ତି, ବରିକୋଟ ଗ୍ରାମ ନିକଟରେ ଆତଙ୍କବାଦୀମାନେ ଏକ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଏବଂ ସୁରକ୍ଷାବଳ ମିଳିତ ଭାବେ ଆକ୍ରମଣ କରିଥିଲେ। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀରେ ଜାତୀୟ ବରିଷ୍ଠ ନାଗରିକ ପରିଷଦର 5ମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ

0: ବିଚାର ଆଲୋଚନା କରାଯିବ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ପାଇଁ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ଦୃଢ଼ କରାଯିବା ସହ ସେମାନଙ୍କ ପାଇଁ ସମ୍ମାନଜନକ ଓ ସୁରକ୍ଷିତ ଜୀବନ ସୁନିଶ୍ଚିତ କରାଯାଇପାରିବ। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଭାରତ ଲାଇବେରିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଦ୍ୱିପାକ୍ଷିକ ଆଲୋଚନା। ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ ଯୋଗୁଁ 6 ଜଣଙ୍କ ମୃତ୍ୟୁ, 14 ଗୁରୁତର। ଏବଂ ଦେଶ ବିଭାଜନର ଯନ୍ତ୍ରଣାକୁ ମନେ ପକାଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଇଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନାରେ ପ୍ରଫୁଲ୍ଲ କୁମାର ମାଝୀ।

ସ୍ୱଚ୍ଛ ଜୀବନ ଅତିବାହିତ କରିବା ପାଇଁ ବିଭିନ୍ନ ଉପାଦାନର ଆବଶ୍ୟକତା ରହିଛି, କିନ୍ତୁ ଦେଖାଯାଏ ସଚେତନତାର ଅଭାବ ଯୋଗୁଁ ଏକ ସ୍ୱଚ୍ଛ ଜୀବନର ପରିକଳ୍ପନା ଅବାସ୍ତବ ହୋଇପଡ଼ୁଛି। ଆମ ଦେଶରେ ଏବେ ବି ଗରିବୀ, ଅଶିକ୍ଷା ଓ ଅନ୍ଧବିଶ୍ୱାସ ରହିଛି, ଯାହାକି ସଚେତନତା ସୃଷ୍ଟି କରିପାରୁନାହିଁ, ଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି, ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ରୋଗ ତ ଜାଣିପାରୁନାହାନ୍ତି, ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ଫୁଙ୍କାଝଡ଼ା ମଧ୍ୟ କରୁଛନ୍ତି, ଯାହାଫଳରେ ରୋଗ ଦ୍ୱିଗୁଣିତ ହୋଇଯାଉଛି। ଯଦି ସଚେତନ ହୋଇ ଠିକ୍ ସମୟରେ ଚିକିତ୍ସା କରାଯାଏ, ଲୋକ ମୃତ୍ୟୁମୁଖରୁ ରକ୍ଷା ପାଇପାରନ୍ତେ। ଲୋକମାନେ ବିଶେଷ କରି ଗ୍ରାମାଞ୍ଚଳରେ କିଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଆସନ୍ତୁ ଜାଣିବା। ଆଜିକାଲି ଗାଁ ଗାଁରେ ନଳକୂପର ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକମାନେ କୂଅର ପାଣି ବ୍ୟବହାର କରୁଥିବାର ଦେଖାଯାଏ। ଯଦି ନଳକୂପ ଗୁଡ଼ିକ ଅଚଳ ଅଛି, ଏଥିପ୍ରତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସେସବୁକୁ ସଜାଡ଼ି ନେବା କଥା। ନଳକୂପରୁ ବାହାରୁଥିବା ପାଣି ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ। ଯଦି କୂଅ ପାଣି ବ୍ୟବହାର କରୁଛନ୍ତି, କୂଅ ପାଖରେ ଗାଧୁଆ ପାଧୁଆ, କପଡ଼ା ଓ ବାସନକୁସନ ଧୋଇବା ଆଦି ବନ୍ଦ କରନ୍ତୁ, ନହେଲେ ବାହାରର ଦୂଷିତ ପାଣି କୂଅର ପାଣିକୁ ମଇଳା କରିବ। କୂଅରେ ବ୍ଲିଚିଂ ପାଉଡର ନିୟମିତ ଭାବରେ ପକାନ୍ତୁ ଏବଂ ଘରକୁ ପାଣି ନେଲା ପରେ ଫୁଟାଇ ଛାଣି ପିଅନ୍ତୁ। ସହରରେ ତ ଏ ସମସ୍ୟା ନାହିଁ, କିନ୍ତୁ ଗ୍ରାମାଞ୍ଚଳରେ ଦେଖାଯାଏ ଲୋକ ଏବେ ବି ଗାଡ଼ିଆ, ବନ୍ଧ, ପୋଖରୀର ପାଣି ଖାଇବା ପିଇବା ପାଇଁ ବ୍ୟବହାର କରୁଛନ୍ତି। ବ୍ୟବହାର ତ କରୁଛନ୍ତି, ତା ସହିତ ଗାଧୋଉଛନ୍ତି ଏବଂ ପଶୁପକ୍ଷୀଙ୍କୁ ମଧ୍ୟ ସ୍ନାନ କରାଉଛନ୍ତି। ଏହା ନିଶ୍ଚିତ ଭାବରେ କ୍ଷତିକାରକ। ଏସବୁର ପାଣି ଆଦୌ ବ୍ୟବହାର କରନ୍ତୁ ନାହିଁ, ଯଦିବା ବିଶେଷ କାରଣରୁ ବ୍ୟବହାର କରୁଛନ୍ତି ତାକୁ ଫୁଟେଇ ଛାଣି ବ୍ୟବହାର କରନ୍ତୁ। ଗାଡ଼ିଆ, ବନ୍ଧ, ପୋଖରୀ ଆଦିକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଗ୍ରାମାଞ୍ଚଳରେ ଖୋଲାରେ ମଳତ୍ୟାଗ ଏବଂ ଘରଦ୍ୱାର ଗୁହାଳ ଆଦି ଅସନା ରହିବା ଆଉ ଏକ ମୁଖ୍ୟ ସମସ୍ୟା। ଲୋକ ଭାବନ୍ତି ଠିକ୍ ତ ଚାଲିଛି, ଅସୁବିଧା କ'ଣ, କିନ୍ତୁ ଯେତେବେଳେ ରୋଗ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ଚିକିତ୍ସା ପାଇଁ ହଇରାଣ ହୁଅନ୍ତି, ସେତେବେଳେ କଥା ସ୍ମରଣକୁ ଆସେ। ତେଣୁ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ଏବଂ ଏକ ସ୍ୱଚ୍ଛ ଜୀବନ ଅତିବାହିତ କରନ୍ତୁ। ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ହିଁ ପର୍ଯ୍ୟବେସିତ ମଣିଷ ଏବଂ ତାର ପରିବେଶକୁ ସ୍ୱଚ୍ଛ କରିବା।

ଶ୍ରୋତାବନ୍ଧୁ ଶୁଣୁଥିଲି କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ। ଏଫ୍ଏମ୍

ମାଧ୍ୟମରେ 100.3 MHz ଏବଂ ଡାଉନଲୋଡ଼ କରି ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ନେଇ ଆସିଛୁ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀରାମଚରିତ ମାନସ।

0: ଶୁଣିଲେ ଭକ୍ତିରସ ଉପରେ ଆଧାରିତ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନାରେ ଶିବ ପ୍ରଧାନ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ୍, କୁନ୍ଦୁରୁ ଆରୁ, ଲଇନି। ତ ଏଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମୟ ବାହାର କରି କରି ଇ ଗାଜର ଚାଷ୍ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଗାଜର ଆମର୍ ଦିହିର୍ ଲାଗି ସବୁଠାନୁ ଭଲ୍ ଏ। ଇ ଭିତରେ ଭିଟାମିନ୍ ଏ ଥିବା କାରଣନୁ ଆଖିର୍ ଲାଗି ପୁରା ଉପଯୋଗୀ। ଇଟାର୍ ଭିତରେ ଭିଟାମିନ୍ ସି ଆରୁ ଅଲଗା ଆଣ୍ଟି ଆକ୍ସିଡେଣ୍ଟ ଇ ଭିତରେ ଥିବାର କାରଣନୁ ଇଟା ଆମର ପ୍ରତିରକ୍ଷା ପ୍ରଣାଳୀକେ ମଜବୁତ କରବାର ସନେ ସନେ ଶରୀରକେ ଭିନ୍ନ ଭିନ୍ନ ରୋଗ ମନକରନୁ ଆମକେ ରକ୍ଷା କରିଥିସିଏ। ସେନ୍ତା ଗାଜର ଭିତରେ ଫାଇବର ଥିବା କାରଣନୁ ଇଟା ଆମର ହଜମ ଶକ୍ତିକେ ସୁଧାରବାର ସନେ ସନେ ଇଟା କନଷ୍ଟିପେସନ ଭଳିଆ ରୋଗକେ ବି ଭଲ କରିଥିସିଏ। ତାର ସନେ ହୃଦୟ ରୋଗ, ଦିହିର ଓଜନ କମାବାର୍ତ୍ତି ଆରୁ ଉଚ୍ଚ ରକ୍ତଚାପକେ ବି ନିୟନ୍ତ୍ରଣ କରବାର ଲାଗି ଇ ଭିତରେ ପଟାସିୟମ ଆରୁ ନାଇଟ୍ରେଟ ଭରି ରହିଛେ। ଆର୍ ଗୋଟେ ବାଟୁ ଦେଖ୍ମା ବୋଇଲେ ଆମର ରାଇଜ୍ନେ ଇ ଗାଜରର ଚାହିଦା ବେଶୀ ଅଛେ। କାଏଁ ବୁଢ଼ା କାଏଁ ପିଲା ସଭେ ଇଟାକେ ବେଶୀ ପସନ୍ଦ କରିଥିସନ୍। ପରିବାମାନଙ୍କର ଭିତରେ ଇଟା ଗୋଟେ ସବକର ପ୍ରିୟ ପରିବା ଏ। କିଛି ଲୋକ ଇଟାକେ କଞ୍ଚା ଖାଇବାକେ ପସନ୍ଦ କରୁଥିବାର ବେଲ୍କେ ଆର୍ କିଛି ଲୋକ ଇଟାକେ ଭିନ୍ନ ଭିନ୍ନ ତରକାରୀ କରି କରି ଖାଏସନ୍। ଆଚାର ମନକେ ବି ଇ ଗାଜର ବ୍ୟବହାର କରାଯାଇଥିସି। ତ କଥା ହଉଛେ ଆମେ ଯେନ୍ ଚାଷ ଗୋଟେ କଲେ ହେଲେ ପ୍ରଥମେ ସେଟା କେନ୍ ଜଳବାୟୁନେ କରାଯାଇପାରବା, ଏ କଥା ଗୋଟେ ଆମର ଚାଷୀ ଦାମନକେ ନିହାତି ଭାବରେ ଜାଣବାକେ ପଡ଼ବା ଏ। ଆମର ରାଇଜ୍ନେ ମୁଖ୍ୟ କରି ଇଟାକେ ଶୀତ ଦିନିଆ ଫସଲ ହିପାସି ଇଟାକେ କରାଯାଇସିଏ। ଗରମ ଅଧିକା ନେଇ ହେଲେ ଯଦି ଗରମ କମ୍ ରହିବା ବୋଇଲେ ଇ ଗାଜର ଅମଲ କମିଯାଇସି ଆରୁ ତାର ମାନ ବି କମିଯାଇସିଏ। 20-30 ଡିଗ୍ରୀ ସେଲସିୟସ ଉତ୍ତାପନେ ଇଟା ଅଧିକା ଅମଲ ଦେଇଥିସିଏ। ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି କେନ୍ତା ମାଇଟ ଚୟନ କରାଯିବା, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା ଏ। ଅଧିକା ଉତ୍ପାଦନ ଲାଗି ଆମର ଚାଷୀ ଦାଦାମାନଙ୍କେ ଗଭୀର ଉର୍ବର ଦୋର୍ଷାନୁ ବାଲିଆ ଦୋର୍ଷା ଆରୁ ତାର ଅମ୍ଳତା 6.5-7.5 ଥିବାର ନିଗିଡ଼ା ମାଇଟ ଦରକାର ହେବା ଏ। ମାଇଟ ଯଦି ଟାନ୍ ରହିବା ବୋଇଲେ ଗାଜରର ମାନ କମିଯିବା ଆରୁ ଆମର ଦାଦାମାନଙ୍କେ ଯେତିକି ଲାଭ ମିଳିବାର କଥା ସେତିକି ନେଇ ମିଳିଥାଏ। ସେନ୍ତା ଏବେ ଦେଖମା ଏଇ ଚାଷ ଲାଗି ଉନ୍ନତ କିସମ ସବୁ କାଏଁ କାଏଁଟା ଅଛେ, ଏ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା ଏ। ଇ ଉନ୍ନତ କିସମ ମାନଙ୍କର ଭିତରେ ଅଛେ ରୟାଲ ଫର୍ଟ, ପୁଷା କେସର, ପୁଷା ମେଘାଳୀ, ପୁଷା ଜମଦଗ୍ନି, ଆର୍ଲି ନାଣ୍ଟେଓ, କୋରୁମ୍ବା ଆରୁ ସାମସନ୍। ସେନ୍ତା ଏଇ ଚାଷ ଲାଗି ବିହନ କଥା ଚିନ୍ତା କର୍ମା ବୋଇଲେ ଏକର ପିଛା 2-3 କିଲୋଗ୍ରାମ ବିହନ ଆମକେ ଦରକାର ହେବା ଏ। ମଞ୍ଜିକେ 24 ଘଣ୍ଟା ପ୍ୟାନ୍ରେ ବୁତରେ ଦେଇ କରି ଲଗାମା ବୋଇଲେ ଗଜା ଜଲ୍ଦି ହେଇଯାଇସି। ବୁତରାବାର ସମିଆତି ପ୍ରତି 1 କିଲୋଗ୍ରାମ ମଞ୍ଜିନେ ଥିରାମ ଆରୁ କାର୍ବୋକୁଇନ୍ର ମିଶ୍ରିତ ଫିମ୍ପିନାଶକ 3 ଗ୍ରାମ ସନେ ଇଟାକେ ମିଶେଇ କରି ବିହନକେ ବିଶୋଧନ କରିଦେମା ବୋଇଲେ ଇଟା ଆର୍ ଟିକେ ବଢ଼ିଆ ହେବା। ସେନ୍ତା ଏଇ ଚାଷ ଲାଗି ବିହନ ବୁନବାର ସମିଆ କେନ୍ଟା, ଇ କଥା ଗୋଟେକେ ବି ଆମର ଚାଷୀ ଦାମନକେ ନିହାତି ଜାଣବାକେ ପଡ଼ବା ଏ। ସାଧାରଣ ହିପାସେ ଅକ୍ଟୋବର ନୁ ଡିସେମ୍ବର ମାସ ଆଡ଼କେ ଇ ଗାଜର ମଞ୍ଜି ଲଗାବାର ଇଟା ଗୋଟେ ବଢ଼ିଆ ସମିଆ ଏ। ବଜାରକେ ଜଲ୍ଦି ପଠାବାର ଲାଗି ଅଗଷ୍ଟ ମାସ ନୁ ବି କେତେଟା କିସମ ଯେନ୍ତାକି ପୁଷା କେସର, ପୁଷା ମେଘାଳୀ ଆମେ ଲଗେଇ ପାର୍ମା। ଇଟାର ଚେର ଅଧିକା ଗଭୀରକେ ଯାଇପାରୁଥିବାର କାରଣନୁ ଆମକେ ଗଭୀର ଚାଷ ଦରକାର ହେବା ଏ। ମାଇଟକେ 4-5 ଥର ଭଲ କରି ତସିଦି କରି ଶେଷ ଓଡ଼ଚା ସମିଆନେ ଏକର ପିଛା 8-10 ଟନ ସଢ଼ା ଗୋବର କମ୍ପୋଷ୍ଟ ଆରୁ ମୂଲ ସାର ପ୍ରୟୋଗ କରବାକେ ପଡ଼ବା ଏ। କମ୍ପୋଷ୍ଟ ଠିକ୍ ହିପାସେ ନେଇ ସଢ଼ୁଛେ ବୋଇଲେ ଗାଜରନେ ତାର ଶାଖା ବାହାରି ଯାଇକରି ସେଟା ବଜାର ଦର କମିଯାଇସି। ସେନ୍ତା ଧାଡ଼କେ ଧାଡ଼ 30-45 ସେଣ୍ଟିମିଟର ବ୍ୟବଧାନ ନେଇ କରି ଗାରଟାନି କରି 2-3 ସେଣ୍ଟିମିଟର ବ୍ୟବଧାନନେ ମଞ୍ଜି ଆମକେ ବୁନବାକେ ପଡ଼ବା ଏ। ସେନ୍ତା ମଞ୍ଜି ମନକେ 1 ସେଣ୍ଟିମିଟର ଗଭୀରନେ ବୁନିଦି କରି ହାଲକା ଜଳସେଚନ କରିଦେବାରଟା ଟିକେ ଭଲ ହେବା। ଏନ୍ତା କର୍ମା ବୋଇଲେ 10-20 ଦିନ

0: ପଛେ ଗଜା ବାହାରି ଆଇସିଏ। ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକି ପାସେ ବୁଝି ସୁଝି କରି ଇ ଗାଜର ଚାଷ ଲାଗି ଅଟା ଭିଡ଼ମା ବୋଇଲେ ଆମର ଚାଷ ତ ଭଲ ହେବା ଏକା, ତାର ସନେ ସନେ ଏଇଟାକେ ଆମେ ବିକି କରି ଦୁଇ ପଇସା ଅଧିକା ଲାଭ ବି ପାଇପାରମା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷର କଥା, ଉପସ୍ଥାପନରେ ଥିଲେ ଶିବ ପ୍ରଧାନ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ମାଝୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: କଟକ କାହିଁକି
1: ଭଡ଼ାଟିଆ ଗୁଣ୍ଡା ଆଣିବା ପାଇଁ
2: ଗୁଣ୍ଡା ଆଣିବୁ କିରେ କାହିଁକି
1: ପ୍ରତିଶୋଧ ପ୍ରତିଶୋଧ ନେବା ପାଇଁ ବୁଝିଲ ସଙ୍ଗୀତ ମାଷ୍ଟ୍ରେ ମୋ ଭଳିଆ ଗୋଟାଏ ବିଖ୍ୟାତ ହିରୋ ମହଜୁଦ ଥାଉଥାଉ ରତନୀ ପୁଣି ହିରୋ ହେଲା ଆଉ ସେଇ ଅପମାନକୁ ମୁଁ ପୁଣି ନିରବରେ ବରଦାସ୍ତ କରିଯିବି ଓଃ ସେଇ କଥା ମନେ ପଡ଼ିଗଲା କ୍ଷଣି ମୋ ଶିରା ପ୍ରଶିରାରେ ଖାଲି ନିଆଁ ଲାଗିଯାଉଛି ନିଆଁ
2: ତୋ ଦେହରେ ବି ନିଆଁ ଲାଗୁଛି ଆଉ କାଲି ରାତିରେ ପେଟେ ମଦ ଖାଇ ରୁମ୍ଟା ଭିତରେ କିଆଁ ଚିଟପଟଙ୍ଗ ହୋଇ ପଡ଼ିଥିଲୁ
1: ମଦ ମୁଁ ଜାଣି ଜାଣି ଖାଇନଥିଲି ମାଷ୍ଟ୍ରେ ମାଲିକ ଷଡ଼ଯନ୍ତ୍ର କରି ମୋତେ ମଦ ଖୁଆଇ ତା କାମ ହାସଲ କରିନେଲା
2: ସେ ମାଲିକ ତାଙ୍କ ଇଚ୍ଛା ଯାହା ହେଲା ସେ ତା କଲେ ସେଥିରେ ତୋର କହିବାର କ'ଣ ଅଛି
1: ସଙ୍ଗୀତ ମାଷ୍ଟ୍ରେ ତମେ ତମେ କହୁଛ ଏ କଥା ତମେ ଆମ ଯାତ୍ରା କଳାକାର ସଂଘର ସଭାପତି ହେଇ ଏ କଥା କହିପାରୁଛ ଶୁଣ ସଙ୍ଗୀତ ମାଷ୍ଟ୍ରେ ଫଇସଲା ହବ ଆଉ ଅଲବତ୍ ହବ ଅଭି ହବ ଏଇ କ୍ୟାମ୍ପରେ ହବ ବର୍ତ୍ତମାନ କଳାକାର ମାନଙ୍କ ମିଟିଂ ଡାକ
2: ବର୍ତ୍ତମାନ ମୁଁ ମିଟିଂ ଡାକି ପାରିବିନି
1: କାହିଁକି ଡାକି ପାରିବନି
2: ଲାଭ କ'ଣ ହବ ସିଜନ ସରିବାକୁ ଆଉ ଜମା ଦୁଇ ମାସ ରହିଲା ଯାହା କରିବା କଥା ହେଡକ୍ୱାର୍ଟରକୁ ଫେରିଗଲା ପରେ କଲେ କ'ଣ ହବନି
1: ମାଷ୍ଟ୍ରେ ତମେ ହେଉଛ ଏକ ନମ୍ବର ସ୍ୱାର୍ଥପର ଲୋକ ତମେ ହେଉଛ ମାଲିକର ଚାମଚା ଗୃହ ଭେଦି ବିଭୀଷଣ ତମ ଭଳିଆ କେତେଜଣ ସ୍ୱାର୍ଥପର ଲୋକ ଯାତ୍ରା ଗୁଡ଼ିକରେ ଥିବା ଯୋଗୁଁ ମାଲିକମାନେ ଯାତ୍ରା କଳାକାରଙ୍କୁ ରୀତିମତ ଶୋଷଣ କରି ଚାଲିଛନ୍ତି
2: ପବନା କାହାକୁ ତୁ କ'ଣ କହିଯାଉଛୁ
1: ତମକୁ କହୁଛି କଳାକାରମାନଙ୍କ ପେଟକୁ ମାରି ମେସ୍ରୁ କିଏ ଟଙ୍କା ଖାଉଛି ମୁଁ ନା ତମେ
2: ପବନା ମୁହଁରେ ଲଗାମ ଦେଇ କଥାବାର୍ତ୍ତା କର ମୋତେ ଗାଳି ଦେବାକୁ ତୁ କିଏ ବେ
1: ମୁଁ ଜଣେ କଳାକାର ଆଉ ତମେ ହେଉଛ ଆମର ସଭାପତି ତମେ ସଭାପତି ଭାବରେ ଆମ ପାଇଁ କ'ଣ କରିଛ ଶୁଣେ
2: ଆଜି ଯାଏ ତୋର ଏ ଆବାଜଟା କେଉଁଠି ଥିଲା ଯେ ଆଉ ଆଜି ତୋ ବଦଳରେ ରତନୀ ହିରୋ ହେଲା ବୋଲି ତୁ ବାହାର ଚୁଡ଼ କଥା କହୁଛୁ
1: ମାଷ୍ଟ୍ରେ
2: ଆବେ ଏଇନା ଆମ ଆଗରେ ବାଘ ଭଳି ଗର୍ଜନ କରୁଛୁ ଆଉ ତେଣେ ମାଲିକ ଯଦି ବୋତଲଟେ ଦେଖେଇଦେଲେ ତୁ ସାଙ୍ଗେ ସାଙ୍ଗେ ଚୁଟିଆ ମୁଠା ପାଲଟି ଦେବୁ ଏଇ ପାର୍ଟିରେ ତୋର ଓଜନଟା କେତେ ଆମେ ଜାଣିଛୁ ଘୋଡ଼ା ମଧୁଆ କେଉଁଠିକାର
3: ହଁ ହଁ ତମେ ଠିକ କହିଛ ପବନା ଭାଇ ମୋତେ ଗୁଣ୍ଡାମାନେ ଟେକି ନେଇ ମୋ ଇଜ୍ଜତ ନେଲେ ହେଲେ ମାଲିକ କ'ଣ ମୋ କଥା ବୁଝିଲେ ଯେତେ ଯାହା ହେଲେ ବି ମାଲିକଙ୍କୁ ଖାଲି ଟଙ୍କା ଦରକାର ଆମେ ମଲୁକି ଗଲୁ ଖାଇଲୁ କି ନ ଖାଇଲୁ ସେ କଥାକୁ ସେ ଜମାରୁ କାନ ଦେଉନାହାନ୍ତି
1: ମାଲିକ ଅଲବତ୍ କାନ ଦେବ ସେ ଆମ ଦୁଃଖ ସୁଖ ଭଲ ମନ୍ଦ ବୁଝିବାକୁ ବାଧ୍ୟ ଆସ ଆଜି ଆମେ ସମସ୍ତେ ମିଶି ଷ୍ଟ୍ରାଇକ୍ କରିବା ଦେଖିବା ଏ ପାର୍ଟି ଭିତରେ କାହାର ଓଜନ କେତେ ମୁଁ କୁଆଡ଼େ ଘୋଡ଼ା ମଦୁଆ ଏ ପାର୍ଟିରେ ପୁଣି ମୋର ଓଜନ ନାହିଁ ଆଜି ଏଇ ପବନା ଦେଖେଇଦେବ ତାର ଓଜନ କେତେ ଜୟ କଳାକାର
4: ଜୟ କଳାକାର
1: ଜୟ କଳାକାର
4: ଜୟ କଳାକାର
1: ଯାଅ ସମସ୍ତଙ୍କୁ ଡାକି ସେଇ ବଉଳ ଗଛ ତଳକୁ ଆସ
3: ହଉ
1: ମୁଁ ସେଇଠି ଅଛି
5: ଆଜ୍ଞା ଆଜ୍ଞା ଗୋଟିଏ କଥା ଶୁଣିଲେଣି
6: କଥା କି କଥା କିଲୋ
5: ମୁଁ ହଠାତ୍ ହିରୋ ହେଇ ନା କମେଇବାରୁ ପବନଟା ଖାଲି ଈର୍ଷାରେ ଜଳି ଯାଇଛି
6: ଆଚ୍ଛା
5: ବର୍ତ୍ତମାନ ସେ କଳାକାର ମାନଙ୍କୁ ମତେ ତତେ ଆପଣଙ୍କର ଆଉ ମୋ ବିରୁଦ୍ଧରେ ମିଟିଂ କରିବାକୁ ଯାଉଛି
6: ଆଉ ତୁ ସେ ମିଟିଂଟାକୁ ଭାଙ୍ଗି ଦେଇ ପାରିଲୁନି କି ମାଇକିନି ଆଉ ତୁ ହେଇଛୁ କହିଲୁ
5: ମୁଁ ସେ ପବନଟାକୁ ଖୁବ୍ ଭୟ କରୁଛି ଆଜ୍ଞା ସେ ମଦୁଆ ଆଉ ଗୁଣ୍ଡାଟା କେତେବେଳେ କ'ଣ ନାଇଁ କ'ଣ କରି ବସିବ ଯଦି
6: ଆଲୋ ରତନୀ ଆଲୋ ତୁ ପାଖରେ ତୁ ଯୌବନ ଭଳି ଦାଢୁଆ ଆଉ ମୁନିଆ ଅସ୍ତ୍ରଟା ତାଉ ତାଉ ଏ ତୁ ସେ ଛାର ପବନାଟାକୁ ଡରୁଛୁ ଆଲୋ ନାରୀର ସବୁଠୁ ବଡ଼ ଶକ୍ତି ହେଉଛି ତାର ଭରା ଯୌବନ ତାରି ବଳରେ ସେ ବିଶ୍ୱାମିତ୍ରଙ୍କ ତପସ୍ୟା ବି ଭାଙ୍ଗି ଦେଇପାରେ ରୋମ୍ ଭଳି ସାମ୍ରାଜ୍ୟକୁ ବି ଭୁଷୁଡ଼େ ଦେଇପାରେ ଆଉ ସ୍ୱର୍ଣ୍ଣ ଲଙ୍କା ଆଉ ହସ୍ତିନାପୁରକୁ ବି ଛାର ଖାର କରିଦେଇପାରେ ଆଉ ତୁ ତୁ ଛାର ମିଟିଂଟାକୁ ଭାଙ୍ଗି ଦେଇପାରିଲୁନି ଛି ଛି ଛି ଛି ଛି ଛି ଆଉ ତୁ କି ହିରୋ ହଉଛୁ ଲୋ
5: ତାହେଲେ ମିଟିଂଟାକୁ ଭାଙ୍ଗିଦେବି କହୁଛନ୍ତି
6: ଖାଲି ମିଟିଂଟାକୁ ଭାଙ୍ଗିଦେଲେ ଚଳିବନି କଳାକାରମାନଙ୍କ ଭିତରେ ରୀତିମତ ଗୋଟେ ନାହିଁ ନଥିବା ଝଗଡ଼ା ଲଗେଇଦେ ସେମାନଙ୍କ ମନକୁ ଫଟେଇ ଖିନ୍ଭିନ୍ କରିଦେ ସମସ୍ତେ ସମସ୍ତଙ୍କୁ ଯେମିତି ପ୍ରତି କଥାରେ ଖାଲି ଅବିଶ୍ୱାସ କରିବେ ସେମିତି କିଛି ଗୋଟେ ବାତାବରଣ ସୃଷ୍ଟି କରିଦେ ହଁ ଆଉ ଡେରି କରନା ଯା ଚଞ୍ଚଳ ଯାଇ କାମରେ ଲାଗିପଡ଼ ନହେଲେ କଥାଟା ଗଡ଼ିଗଲେ ଆଉ ସମ୍ଭାଳି ପାରିବାନି ଟି
5: ଏ କାମ କରିଦେଲେ ଆପଣ ମୋତେ କି ପୁରସ୍କାର ଦେବେ କହିଲେ
6: ପୁରସ୍କାର କ'ଣ ଆଲୁ ଇଏ ଯାତ୍ରା ପାଟରେ ତୁ ଅଧା ମାଲିକିଆଣି ହେଇଯିବୁ
5: ଆପଣ ଆପଣ

ଶ୍ରୋତା ବନ୍ଧୁ, ଏହି ଗୀତଟି ଶୁଣୁଥିଲେ ଶିଳ୍ପୀ ତୁହିନ୍ଙ୍କ କଣ୍ଠରେ। ଗୀତ ରଚନା ଶୀର୍ଷାନନ୍ଦ ଏବଂ ସଙ୍ଗୀତ ସଂଯୋଜନା ବିଶ୍ୱମ୍ବର ସାୱତ। ପରବର୍ତ୍ତୀ ଗୀତ ଶୁଣନ୍ତୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶୀର୍ଷାନନ୍ଦଙ୍କ ଗୀତ ରଚନାରୁ। ସଙ୍ଗୀତ ସଂଯୋଜନା ବିଶ୍ୱମ୍ବର ସାୱତ।

ଶ୍ରୋତାବନ୍ଧୁ ଶୁଣୁଥିଲି ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ, ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ, ପ୍ରଯୋଜନା ପ୍ରସନ୍ନଜିତ ମହା।

ଅଠତିରିଶ ଛନ୍ଦର ଆରମ୍ଭରେ ହସ ହସ ମୁହଁରେ ଶ୍ରୀରାମଙ୍କ ପାଖରେ ପହଞ୍ଚି ବିକର୍ତ୍ତନ ସୁତ ବା ସୂର୍ଯ୍ୟସୁତ ସୁଗ୍ରୀବ କହିଲେ, ଆମ ସନ୍ତାପ ବା ଦୁଃଖର ବିକର୍ତ୍ତନ ହେଲା, ଦକ୍ଷିଣ ଦିଗର ଚାର ଆସି ପହଞ୍ଚିଛି, ତା କାର୍ଯ୍ୟ ସରିଛି। ରାମ କହିଲେ, ହେ ମିତ୍ର, ବଡ଼ ମଙ୍ଗଳଯୁକ୍ତ ଭାଷା ତ କହୁଛ, ସତେ ଏ ବଧିରର କର୍ଣ୍ଣବ୍ୟାଧି ଯିବ, ଦୂତ ବୈଦ୍ୟ ରୂପେ ଔଷଧ ଦେବ। କହୁ କହୁ ଅଷ୍ଟଦୂତ ଆସି ପହଞ୍ଚିଲେ। ବାଳିପୁତ୍ର ରାମଙ୍କ ହୃଦୟ ଜାଣି କହିଲେ, କେଶରୀ ବାନର ଦ୍ୱାରା ପାଳିତ ହନୁମାନ ସମୁଦ୍ର ଭେଦି ରତ୍ନ ଆଣିଲେ, କେଶରୀ ନନ୍ଦନ ବା ସିଂହ ଛୁଆ ସିନ୍ଧୁ ବା ହାତୀର ବିଭେଦକ ହୋଇ ମୁକ୍ତା ଖୋଜିଲା ଭଳି ସେ ଏହା କରିଛନ୍ତି। ରାମ କହିଲେ, ହେ ପାବନୀ, ତୁ ମୋତେ ପାବନ କର। ହନୁମାନ କହିଲେ, ଚନ୍ଦନ ବୃକ୍ଷକୁ ସର୍ପ ଜଡ଼ିଥିଲା ଭଳି ଅସୁରୀ ବେଷ୍ଟିତା ସୀତାଙ୍କୁ ଦେଖିଲି। ବିଶ୍ୱଜନକ ବିଷ୍ଣୁଙ୍କ ଚିତ୍ତହାରିଣୀ ସୀତା ବା ବିଶ୍ୱଜନକ ମନୋହାରିଣୀ ସୀତାଙ୍କୁ ଦେଖି ଭ୍ରମ ହେଲା ଯେ ଏ ହରିଣୀ ବା ସୁନାର ପ୍ରତିମା, କିନ୍ତୁ ବିରହ ରୂପକ ପାରଦ ସ୍ପର୍ଶରେ ରୂପା ପାଲଟିଛନ୍ତି। ଏଠି ହନୁମାନ ଖୋଲି ନ କହିଲେ ମଧ୍ୟ ରାମକୁ ବିଶ୍ୱଜନକ ବୋଲି ସଙ୍କେତ ଦେଉଛନ୍ତି। ସୀତା ମଧ୍ୟ ହରିଣୀ ଓ ହରିଙ୍କ ପତ୍ନୀ। ଶବ୍ଦର ଖେଳରେ ରାମ ଓ ସୀତାଙ୍କୁ ସାଧାରଣ ଓ ଅସାଧାରଣ ରୂପ ଦିଆଯାଇଛି। ସୀତା ଦୁଃଖରେ ଇସି କହୁଥିଲେ ବା ଈଶଙ୍କୁ ଡାକୁଥିଲେ। ରାବଣର ବିନତି ଶୁଣି ସେ ଧୀରା ରମଣୀ ବଧିରା ଭଳି ରହୁଥିଲେ। ରାବଣ ଭୟ ଦେଖାଇ କହିଲା, ତତେ କେଉଁ ବ୍ରହ୍ମା କି କେଉଁ ଦେବତା ରଖିବି ଦେଖିବି। ସୀତା କହିଲେ, ବଜ୍ରପାତକୁ ଡରି ଚାତକ ବାରିଧର ବା ମେଘକୁ ଛାଡ଼େନା। ପୁଣି କହିଲେ ସୀତା, କେତେ ବା ପକ୍ଷୀ ନାହାନ୍ତି, କେବଳ ଚକୋର ହିଁ ଅଗ୍ନିକଣାକୁ ଗିଳିପାରେ। ଏକଥା ଶୁଣି ରାବଣ କହିଲା, ଆଉ ଅଳ୍ପ ଦିନରେ ନିଶ୍ଚେ ବଧ କରିବି। ଏହା କହି ବୀରକେଶ ବା ନିଶ ମୋଡ଼ି ଚାଲିଗଲା। ରାମ ଶୁଣି ବିସ୍ମୟ ହେଲେ ବା ବିସ୍ମିତ ଭାବ ପ୍ରକାଶ କଲେ। ମୁଁ ସୁଧାଂଶୁ ବା ଚନ୍ଦ୍ରର ହୃଦୟସ୍ଥିତ ସେଇ କଳଙ୍କ ବୋଲି ବୋଇଲେ ବା କହିଲେ। ରାକ୍ଷସ ମୋ ସ୍ତ୍ରୀକୁ ଚାଟୁକାର ହୋଇ ପ୍ରେମ ନିବେଦନ କଲା, ଜୀବନରେ ଥିବାବେଳେ ବିଧାତା ମୋତେ କ'ଣ ଶୁଣେଇଲା। ଯୋଗୀ ପଞ୍ଚାଗ୍ନି ଜାଳି କଠୋର ତପସ୍ୟା କଲା ଭଳି ରାମ ସୀତା ଉଦ୍ଧାର ପାଇଁ ମନପ୍ରାଣ ଦେଇ ସୀତାଙ୍କ କଥା ହିଁ ଭାବିଲେ। ହନୁଙ୍କୁ କହିଲେ, ବାଟ ତ ଦେଖେଇଲୁ, ଏବେ କହ ସେ କ'ଣ କହିଛି। ହନୁ କହିଲେ, ଏହାପରେ ରାତି ବିନାଶ ହେବାରୁ ମା ସୀତା ବୃଦ୍ଧ ଗଣ୍ଡୁକୀ ନଦୀରେ ସ୍ନାନ କରିବାକୁ ବାହାରିଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ନେଇ ଆସିଛୁ କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କୁରୁକ୍ଷେତ୍ର ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠ ଦେଇଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ ଏବଂ ସନୁ ନିଗମ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ସଂଯୋଜନା ହିମେଶ ରଶ୍ମିଆ। ଚଳଚ୍ଚିତ୍ର କୁରୁକ୍ଷେତ୍ର।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ନେଇଛୁ ଯବାନ ଦିୱାନା ଚଳଚ୍ଚିତ୍ରରୁ। ଅଭିଜିତ ଏବଂ ଅଲକା ୟାଗ୍ନିକ କଣ୍ଠରେ ଶୁଣନ୍ତୁ ସମୀରଙ୍କ ଗୀତ ରଚନାରୁ। ସଙ୍ଗୀତ ସଂଯୋଜନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ଯବାନ ଦିୱାନା।

ଶ୍ରୋତା ବନ୍ଧୁ ଏହି ଗୀତଟି ଶୁଣୁଛନ୍ତି ଗଜନୀ ଚଳଚ୍ଚିତ୍ରରୁ ଜାଭେଦ୍ ଅଲ୍ଲୀଙ୍କ କଣ୍ଠରେ। ଗୀତ ରଚନା ପ୍ରସୂନ ଯୋଶୀ ଏବଂ ସଙ୍ଗୀତ ସଂଯୋଜନା ଏ ଆର୍ ରେହମାନ।

ଯେଉଁ ଆଦିମ ବିଜର ଚଳଚ୍ଚିତ୍ରରୁ ଗୀତ ରଚନା ଏବଂ କଣ୍ଠଦାନ କରିଛନ୍ତି ସର୍ବେଶ୍ୱର ଭୋଇ, ସଙ୍ଗୀତ ସଂଯୋଜନା ପଙ୍କଜ ଜାଲ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଚଳଚ୍ଚିତ୍ର ମନ ରହିଗଲା ତୁମରି ଠାରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଇରା ମହାନ୍ତି। ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନା ସ୍ୱରୂପ ନାୟକ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 MHz ଏବଂ ନ୍ୟୁଜ୍ ଅନ୍ EIR ଆପ୍ ମାଧ୍ୟମରେ। ପରବର୍ତ୍ତୀ ଗୀତ ଶୁଣନ୍ତୁ ନାୟକ ନୁହେଁ ଖଳନାୟକ ଚଳଚ୍ଚିତ୍ରରୁ ମହମ୍ମଦ ନସିର ଏବଂ ଦୀପମାଲାଙ୍କ କଣ୍ଠରେ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ସଂଯୋଜନା ଅନୁପମ ଦତ୍ତ।

ଶେଷ ଗୀତଟି ଶୁଣନ୍ତୁ, ଧନରେ ରଖିବୁ ଶପଥ ମୋର ଚଳଚ୍ଚିତ୍ରରୁ କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ, ଗୀତରଚନା ନିର୍ମଳ ନାୟକ ଏବଂ ସଙ୍ଗୀତ ସଂଯୋଜନା ଶାନ୍ତିରାଜ ଖୋସଲା।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏକ ଭିନ୍ନ ମଣିଷ ସାଧାରଣଠାରୁ ଏକ ଭିନ୍ନ ଭାବନା ଆମ ପରି ସାଧାରଣ ମଣିଷଠାରୁ ଯାହାଙ୍କ ପାଖରେ ରହିଛି ପ୍ରତିଶ୍ରୁତିବଦ୍ଧତା ଅନୁଶାସନ ଓ ଅତୁଳନୀୟ ସାହସ ଯେ ଶତ୍ରୁ ଆଗରେ ଛାତି ଫୁଲାଇ ଛିଡ଼ା ହୋଇ ଠିଆ ହୁଏ ହାତରେ ବନ୍ଧୁକ ଧରି ଖରା ବର୍ଷା କାକରରେ

ଅନୁଶାସନ ଓ ଅତୁଳନୀୟ ସାହସ। ଯେ ଶତ୍ରୁ ଆଗରେ ଛାତି ଫୁଲାଇ ଛିଡ଼ା ହୋଇ ଠିଆ ହୁଏ, ହାତରେ ବନ୍ଧୁକ ଧରି ଖରା ବର୍ଷା କାକରରେ ଶାନ୍ତି ଓ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜେ, ରକ୍ତ ଦେଇ ଯିଏ ସୀମା ଲେଖିଦିଏ, ନିଜ ଜୀବନକୁ ଦେଶ ପାଇଁ ଦେଇଦିଏ, ସେଇ ତ ଆମର ଜାତିର ଗୌରବ, ସେହି ଆମ ବୀର ଯବାନ। ଜୀବନ ପ୍ରତିଟି ମୁହୂର୍ତ୍ତରେ ଅନିଶ୍ଚିତ, ଆପଣମାନେ ମଧ୍ୟ ଜାଣନ୍ତି ଏବଂ ସମସ୍ତେ ତାହା ଛୋଟରୁ ବଡ଼ ପର୍ଯ୍ୟନ୍ତ ଜାଣନ୍ତି। କେତେବେଳେ ଶତ୍ରୁର ଗୁଳି ତ ଆଉ କେତେବେଳେ ପ୍ରତିକୂଳ ପାଣିପାଗ ତାର ଜୀବନକୁ ବାଜି ଲଗାଇଦିଏ। ସ୍ୱାଧୀନତା ଦିବସର ପୂର୍ବ ସକାଳ ଆବେଗପୂର୍ଣ୍ଣ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ଯେଉଁ ବୀର ସଂଗ୍ରାମୀଙ୍କ ରକ୍ତ ଓ ତ୍ୟାଗ ବଦଳରେ ଆମେ ଆଜି ଏହି ମୁକ୍ତ ଆକାଶ ତଳେ ନିଶ୍ୱାସ ନେଇପାରୁଛୁ, ସେମାନଙ୍କ ପବିତ୍ର ଚରଣ କମଳରେ ଆମର କୋଟି କୋଟି ପ୍ରଣାମ।

ଆଜିର ଦିନ 14 ଅଗଷ୍ଟ କେବଳ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ନୁହେଁ ଶ୍ରୋତାବନ୍ଧୁ, ଏ ଦିନଟି ବିଶ୍ୱ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ତେଣୁ ଆଜିର ଦିନକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ସ୍ମରଣ କରାଯାଏ। 1947 ମସିହାରେ ଦେଶ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଥିଲେ ଏବଂ ଅସୀମ ଯନ୍ତ୍ରଣା ସହିଥିଲେ। ସେହି ଅମର ପ୍ରାଣମାନଙ୍କ ସ୍ମୃତି ଓ ତ୍ୟାଗକୁ ସମ୍ମାନ ଜଣାଇ ଆଜିର ଦିବସ ପାଳିତ। ଦେଶ ବିଭାଜନ ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜର ପ୍ରାଣ ତ ହରାଇଥିଲେ, କୋଟି କୋଟି ଲୋକ ନିଜ ଘରଦ୍ୱାର ମାଟି ଛାଡ଼ି ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କ ସଂଘର୍ଷ ଓ ତ୍ୟାଗକୁ ହିଁ ଶ୍ରଦ୍ଧାଞ୍ଜଳି ଦେବାର ମୁଖ୍ୟ ଉଦ୍ଦେଶ୍ୟ। ଆଜିର ଦିବସ ଆମକୁ ମନେ ପକାଇଦିଏ ଯେ ଘୃଣା ଏବଂ ବିଦ୍ୱେଷର ପରିଣାମ କେତେ ଭୟଙ୍କର ହୋଇପାରେ। ଏହା ଜାତୀୟ ଏକତା, ପାରସ୍ପରିକ ଭାଇଚାରା ଏବଂ ଶାନ୍ତି ବଜାୟ ରଖିବାର ବାର୍ତ୍ତା ଦିଏ। ନୂତନ ପିଢ଼ିକୁ ସଚେତନତା ଜଣାଏ ଯେପରି ଇତିହାସର ଏହି କଳା ଅଧ୍ୟାୟ ଏବଂ ଦେଶ ଯେଉଁ ମୂଲ୍ୟ ଦେଇ ସ୍ୱାଧୀନତା ହାସଲ କରିଛି ତାହା ବିଷୟରେ ଯୁବପିଢ଼ିଙ୍କୁ ମଧ୍ୟ ଅବଗତ କରାଇବା ଆବଶ୍ୟକ। ଦେଶର ବିଭାଜନ ଯନ୍ତ୍ରଣା କେବେ ଭୁଲି ହେବ ନାହିଁ। ଘୃଣା ଓ ହିଂସା ଯୋଗୁଁ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ବିସ୍ଥାପିତ ହୋଇଥିଲେ ଏବଂ ଅନେକ ନିଜର ଜୀବନ ହରାଇଥିଲେ। ସେହି ଲୋକମାନଙ୍କ ସଂଘର୍ଷ ଏବଂ ବଳିଦାନର ସ୍ମୃତି ହିଁ ଆଜି ମନେ ପକାଉଛି ଏବଂ ଏହା କହୁଛି ଯେ ଆମର ନିଜ ସ୍ୱାର୍ଥକୁ ଆମେ ପଛରେ ପକାଇବା, କିନ୍ତୁ ଏକାଠି ଚାଲିବାକୁ ହେବ। ଅଗଷ୍ଟ 14 ଅର୍ଥାତ୍ ଆଜି ମଧ୍ୟରାତ୍ରରେ ସମ୍ବିଧାନ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ଦେଇଥିଲେ ତାଙ୍କର ସେ ଐତିହାସିକ ଭାଷଣ ଯାହା ନୂତନ ଭାରତର ସୂର୍ଯ୍ୟୋଦୟକୁ ନିୟନ୍ତ୍ରଣ କରିଥିଲା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ମଧ୍ୟ ଆସନ୍ତା ସମୟରେ ବର୍ତ୍ତମାନର ସମୟକୁ ଏକଜୁଟ କରିବା ପାଇଁ ସମସ୍ତ ଯୁବପିଢ଼ିଙ୍କୁ ଆହ୍ୱାନ କରାଯାଉଛି। ପାଦରେ ପାଦ ମିଶାଇ ଚାଲିବା, କିପରି ଚାଲିବା, ହିମ୍ମତର ସହ ଚାଲିବା, ଶତ୍ରୁର ସାମ୍ନାରେ ମୁଣ୍ଡ ନୁଆଇବା ନାହିଁ, ଏହା ହିଁ ସନ୍ଦେଶ ଦେଉଛି। ଏବଂ ଯେଉଁ କୋଟି କୋଟି ଲୋକ ନିଜର ପ୍ରାଣ ହରାଇଥିଲେ ଆଜିର ବିଭାଜନ ବିଭୀଷିକା ଦିବସରେ, ତାହା ହିଁ ସେମାନଙ୍କର ଅମୂଲ୍ୟ ଜୀବନଟି ତ୍ୟାଗ କରିଛନ୍ତି ଏହି ମାଟି ପାଇଁ। ତେଣୁ ଆଜିର ଦିନଟି ସେମାନଙ୍କ ପାଇଁ ଉତ୍ସର୍ଗୀକୃତ। ଆମେ ମଧ୍ୟ ଆମ ନିଜ ସ୍ୱାର୍ଥକୁ ପଛରେ ପକାଇବା ଏବଂ ଏକଜୁଟ ହୋଇ ଆଗେଇ ନେବା ଏହି ଦେଶକୁ, ଏ ମାଟିକୁ ଏବଂ ଏହି ଦେଶର ଗୌରବକୁ।

ନିଜେ ହିଁ ଅତିକ୍ରମ କରୁ, ଆହୁରି ଆଗେଇ ନେଇଥାଉ। କିନ୍ତୁ ସେହି ବୀରମାନଙ୍କର ତ୍ୟାଗକୁ ମଧ୍ୟ ଆମେ ସବୁବେଳେ ସ୍ମରଣ କରିବାକୁ ପଡ଼ିବ। ତେବେ ନେଇଯିବା ଏକ ସଙ୍ଗୀତମୟ ବିରତି ଓ ପରେ ପରେ ଏକ ବିଜ୍ଞାପନର ସୂଚନା।

ଶ୍ରୋତାବନ୍ଧୁ, ବର୍ଷା ଦିନ ଚାଲିଛି। ଏହି ଋତୁଟି ଗୋଟିଏ ପଟେ ଗରମରୁ ଆଶ୍ୱସ୍ତି ଦେଇଥାଏ, କିନ୍ତୁ ଅନ୍ୟପଟେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ସଂକ୍ରମଣ, ପାଚନ ସମସ୍ୟା ଓ ଶରୀରର ଯତ୍ନ ଅଭାବରୁ ବିଭିନ୍ନ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ଯଦି ବର୍ଷା ପାଣିରେ ଓଦା ହୋଇ ଘରକୁ ଆସିଛନ୍ତି, ତେବେ ସାଧାରଣ ପାଣିରେ ଗାଧୋଇ ପଡ଼ନ୍ତୁ ଓ ଭଲ ଭାବରେ ପୋଛି ନିଅନ୍ତୁ। ପ୍ରାୟତଃ ପାଦରେ ଫଙ୍ଗଲ ସଂକ୍ରମଣ ଅଧିକ ହୋଇଥାଏ। ପାଦ ଓ ଆଙ୍ଗୁଠି ସନ୍ଧିକୁ ସବୁବେଳେ ଶୁଖିଲା ରଖନ୍ତୁ। ସମ୍ପୂର୍ଣ୍ଣ ଶୁଖିଲା ଲୁଗା ପିନ୍ଧନ୍ତୁ, ଅଳ୍ପ ଆଦ୍ର ଥିଲେ ମଧ୍ୟ ଚଳିବ କହି ପିନ୍ଧନ୍ତୁ ନାହିଁ। ଘରେ ତିଆରି ହୋଇଥିବା ଗରମ ହାଲକା ଖାଦ୍ୟ ଭଲ ସ୍ୱାସ୍ଥ୍ୟ ପାଇଁ। ପାଣିକୁ ଫୁଟାଇ ଥଣ୍ଡା କରି ପିଇଲେ ଭଲ। ଶିଶୁଙ୍କୁ ନିହାତି ଫୁଟା ପାଣିକୁ ଥଣ୍ଡା କରି ଦେବେ। ଅଦା, ରସୁଣ, ହଳଦୀ, ତୁଳସୀ, ଗୋଲମରିଚ ପକାଇ କାଢ଼ା ମଧ୍ୟ ପିଇ ପାରିବେ ଯଦି ଥଣ୍ଡା ରହିଛି ଦେହରେ। ନିଜ ସ୍ୱାସ୍ଥ୍ୟ ଏବଂ ପରିବାରର ସୁରକ୍ଷା ପାଇଁ ନିଜେ ସାବଧାନର ସହ ଚଳିବା। ବର୍ଷା ଋତୁରେ ମୁଖ୍ୟତଃ 3 ମାଧ୍ୟମରେ ରୋଗ ବ୍ୟାପିଥାଏ, ମଶା, ଦୂଷିତ ଜଳ ଓ ସଂକ୍ରମଣ। ଏ 3 ମାଧ୍ୟମକୁ ରୋକିବାକୁ ପଡ଼ିବ। ଅବହେଳା କଲେ ପରବର୍ତ୍ତୀ ସମୟରେ ଅଧିକ ସମସ୍ୟା ସହ ଧନହାନି, ପ୍ରାଣପୀଡ଼ା ପର୍ଯ୍ୟନ୍ତ କଥାଯାଏ। ତେଣୁ ସତର୍କ ହୋଇ ଚଳିବା ଓ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା। ଏଥର ଆସନ୍ତୁ ଶୁଣିନେବା ଆଉ ଏକ ମନଛୁଆଁ ଗୀତ।

ଆମକୁ ନୂଆ ଆଶା ଦିଏ ଆଉ ବିଦାୟ ଆମକୁ ଶିଖାଏ ଜୀବନର ଅମୂଲ୍ୟ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ଭାବରେ ଭଲ କାମରେ ସାର୍ଥକ କରିବା ହିଁ ଜୀବନର ସତ୍ୟ ସଫଳତା।

ଶ୍ରୋତା ବନ୍ଧୁ, ଶୁଣନ୍ତୁ ଆଜିର ଦିବସକୁ ନେଇ କିଛି ତଥ୍ୟ। ଆଜିର ଦିନରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରସିଦ୍ଧ ଭାରତୀୟ ସାମ୍ବାଦିକ, ଲେଖକ ଓ ମାନବାଧିକାର କର୍ମୀ କୁଲଦୀପ ନାୟାରଙ୍କ ଜନ୍ମ 1924 ମସିହା ଆଜିର ଦିନରେ। ଭାରତୀୟ ହାସ୍ୟ ଅଭିନେତା ଜନି ଲିଭରଙ୍କ ଜନ୍ମ 1956 ମସିହା ଆଜିର ଦିନରେ। ପୂର୍ବତନ ଭାରତୀୟ କ୍ରିକେଟର କୋଚ୍ ପ୍ରବୀଣ ଆମ୍ରେ 1968 ମସିହାରେ ଜନ୍ମ। ପ୍ଲେବ୍ୟାକ୍ ଗାୟିକା ସୁନିଧି ଚୌହାନଙ୍କ ମଧ୍ୟ ଜନ୍ମ ଆଜିର ଦିନରେ 1983 ମସିହାରେ। 2011 ମସିହା ଆଜିର ଦିନରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶମୀ କପୁରଙ୍କ ଆଜି ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜନେତା ବିଳାସରାଓ ଦେଶମୁଖଙ୍କ ମଧ୍ୟ ଆଜିର ଦିବସରେ ମୃତ୍ୟୁ ହୋଇଥିଲା 2012 ମସିହାରେ। ଶ୍ରୋତାବନ୍ଧୁ ଶୁଣନ୍ତୁ, ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଆମ ଅଞ୍ଚଳରେ ସର୍ବାଧିକ ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 25 ଡିଗ୍ରୀ ସେଲସିୟସ୍ ରହିବ। ସୂଚନା ଅନୁଯାୟୀ ଅନୁମାନ କରାଯାଏ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଦିନ 12:00 ଶୁଣିବେ ଆଦିବାସୀ ଗୀତ କ୍ରମରେ କୋୟା ସମ୍ପ୍ରଦାୟର ଗୀତ। ଶିଳ୍ପୀ ହେଲେ ଭୀମା ମାତକାମୀ ଏବଂ ସାଥୀ। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଶେଖର ଚନ୍ଦ୍ର ଘୋଷ, ସ୍ୱାଗତିକା ମହାପାତ୍ର, ମହମ୍ମଦ ସିକନ୍ଦର ଆଲମ ଏବଂ ସୁଚିତ୍ରା ମହାପାତ୍ର। ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିବେ

କାର୍ଯ୍ୟକ୍ରମ ବିଚିତ୍ରା। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବ ଦିନ 12:00 ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 মিটার ତଥା 1206 kHz ଯୋଗେ, FM ରେ 103 MHz ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କୋୟା ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଭୀମା ମାଡ଼କାମୀ ଏବଂ ସାଥୀ।
1: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଆଦିବାସୀ କୋୟା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ନାଚ ଏବଂ ଗୀତ ଏମାନଙ୍କ ଜୀବନରେ ଏକ ବିଶିଷ୍ଟ ଅଙ୍ଗ। ଜୀବନର ପ୍ରତ୍ୟେକ ଅବସରରେ ଏମାନେ ଗୀତ ଗାଆନ୍ତି। ଛୁଆର ଜନ୍ମ ହେଉ କିମ୍ବା

କୋୟା ସମ୍ପ୍ରଦାୟର ଗୀତ। ପ୍ରଥମେ ସେମାନଙ୍କର ପୌଷ ପର୍ବ ସମୟର ଗୀତ ଆପଣମାନଙ୍କୁ ଶୁଣୁଛୁ। ଏହି ଗୀତଟିରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ପରସ୍ପରକୁ ବିଭିନ୍ନ ଭାବରେ ଆକ୍ଷେପ କରିଥାନ୍ତି। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଦରାପାଲି ଗ୍ରାମର ଭୀମା ମଡ଼କାମି ଏବଂ ସାଥୀ।

ଏଥର ସେମାନଙ୍କର ବାହାଘର ସମୟର ଗୀତ ଆପଣମାନଙ୍କୁ ଶୁଣୁଛୁ। ଏହି ଗୀତଟି ବାହା ହେଉଥିବା ଝିଅର ସାଙ୍ଗସାଥିମାନେ ତାକୁ ପ୍ରବୋଧନ ଦେବା ଛଳରେ ଗାଇଥାନ୍ତି।

ଶେଷରେ କୋୟା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ବା ମାର୍କା ପାଣୁମ୍ ସମୟର ଗୀତ ଆପଣମାନଙ୍କୁ ଶୁଣୁଛନ୍ତି ପଦରାପାଲି ଗ୍ରାମର ଭୀମା ମାର୍କାମୀ ଏବଂ ସାଥୀ।

ଶୁଣୁଥିଲି ଆଦିବାସୀ ଗୀତକ୍ରମରେ ଶିଳ୍ପୀ ଭୀମା ମାଡ଼କାମୀ ଏବଂ ସାଥୀଙ୍କ ପରିବେଷିତ କୋୟା ଗୀତ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ, ଗୀତ ରଚନା କରିଛନ୍ତି ନିମାଇ ମହାନ୍ତି।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଗୀତ ରଚନା ସତ୍ୟ ପଟ୍ଟନାୟକ।

ଶୁଣୁଥିଲେ ଶିଳ୍ପୀ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ସତ୍ୟ ପଟ୍ଟନାୟକ। ଶେଷରେ ଆସନ୍ତୁ ଶୁଣିବା, ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ସୁଚିତ୍ରା ମହାପାତ୍ର ଗୀତ ରଚନା ସତ୍ୟ ପଟ୍ଟନାୟକ।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: Today released the list of 301 medals for gallantry, including 272 for police personnel and 29 for fire service personnel. President Draupadi Murmu will address the nation today on the eve of the 80th Independence Day. The President's address will be broadcast at 7 p.m. on the entire national network of Akashvani. It will also be telecast on all channels of Doordarshan in Hindi, followed by the English version. The telecast of the address in Hindi and English on Doordarshan will be followed by its broadcast in regional languages on the regional channels of Doordarshan. Akashvani will broadcast the regional language versions of the address at 9:30 p.m. on its respective regional networks. In view of the 80th Independence Day celebrations, the Delhi Traffic Police has issued a traffic advisory for commuters travelling around the Red Fort in the national capital. The advisory will remain in effect from 4 a.m. to 10 a.m. to ensure public safety and convenience. Meanwhile, the Delhi Metro Rail Corporation, DMRC, has announced extended metro services for the movement of special guests and the general public attending the Independence Day celebrations at the Red Fort. Commuters can deboard at Lal Qila, Jama Masjid and Delhi Gate metro stations to reach the Red Fort. The DMRC stated that the extended metro service will begin at 4 a.m. and will operate at an interval of 30 minutes until the regular scheduled timetable comes into effect. The Indian Meteorological Department has issued an orange colour warning for heavy to very heavy rainfall over Chhattisgarh, East Madhya Pradesh, Himachal Pradesh, Jharkhand, Uttar Pradesh and Uttarakhand tomorrow. Heavy rainfall conditions are also likely to prevail over Delhi, Haryana, Chandigarh, Punjab, West Madhya Pradesh, Madhya Maharashtra, Odisha, Vidarbh, Sub-Himalayan West Bengal and northeastern parts of India during the next 2 days. Benchmark domestic equity indices were trading moderately lower in afternoon trade. Today, the Sensex fell 261 points to 77,819 when reports last came in. And with that, we end this news bulletin.
1: Akashvani Bhavani Patna Ithara Asanta Suniba Karjakrama Chasar Katha
2: ଏନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ, କୁନ୍ଦୁରୁ ଆରୁ, ଲଇନି, ତୁଇ ସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ଇ ସମିଆ ଦେଖିକରି ହଲ୍ଦି ଚାଷ ବି କରିଥିସନେ। ହଲ୍ଦି ଆମର ସବୁ ସୁପ୍ କାମ୍ନେ, ଖାଇଦ୍ନେ ଆରୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ଛଡ଼ାବାର କାଜେ, ତାର ସନେ ଖାଇଦ୍ର ସଂରକ୍ଷଣ ଆରୁ ଦିହିକେ ସୁନ୍ଦର ରଖବାର ଲାଗି ବି ଇସବୁ କାମ୍ନେ ଆମେ ଇଟାକେ ବ୍ୟବହାର କରିଥିସୁଏ। ଯଦି ଦେଖମା ବୋଇଲେ ଏ ଭିତରେ ପ୍ରୋଟିନ 6.3%, ଚର୍ବି 5.1%, କାର୍ବୋହାଇଡ୍ରେଟ 69.4%, ଆରୁ ଜଳୀୟ ଅଂଶ 13.1%, ତାର ସନେ ତୈଳ ଅଂଶ 5.8% ଇନ ଅଛେ। ଆଏ ତ ଚାଷୀ ଦାଦାମାନେ ଆମେ ଇ ହଲ୍ଦି ଉତ୍ପାଦନ କରବାର ସନେ ସନେ ତାର ଗୁଣ ଆରୁ ତାର ମାନକେ ନେଇକରି ଆମକେ ଟିକେ ସତର୍କ ହେବାକେ ପଡ଼ବା। ଏ ସେଥିର୍ଲାଗି ଆମକେ ଭଲ କିସମର ବିହନ ନେବାର ସନେ ସନେ ବିଜ୍ଞାନସମ୍ମତ ପ୍ରଣାଳୀ ନେ ହଲ୍ଦି ଚାଷ କରବାକେ ପଡ଼ବା। ଏ ତ ଇ ବିଜ୍ଞାନସମ୍ମତ ହଲ୍ଦି ଚାଷ କାଏଁଟା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ପ୍ରଥମ ନେ ଆସୁଛେ ଜଳବାୟୁ, ଯେନ୍କି ବାର୍ଷିକ ବୃଷ୍ଟିପାତ 1500 ନୁ 3000 ମିଲିଲିଟର ଆରୁ 20 ନୁ 30 ଡିଗ୍ରୀ ସେଲସିୟସ ତାପମାତ୍ରା ଅଞ୍ଚଳନେ ଇ ହଲ୍ଦି ଅଧିକା ଅମଲ ହେଇଥିସିଏ। ଇ ହଲ୍ଦି ଚାଷ ଲାଗି ଜୈବିକ ବାଇଲ ଦୋର୍ସା, ନିଗିଡ଼ା ଲାଲ ମାଇଟ, ମଟାଲ ଦୋର୍ସା, ନିଗିଡ଼ା ଫସଫସିଆ ଉର୍ବର ମାଇଟ ନେ ଇ ହଲ୍ଦି ଚାଷ ଭଲ ହେଇପାରସିଏ। ମାଇଟର ଗଭୀରତା 70 ନୁ 90 ସେଣ୍ଟିମିଟର ଆରୁ ପିଏଚ 5.5 ନୁ 6.5 ଭିତରେ ରହିବାର ଦରକାର। ହେକ୍ଟର ପିଛା 20 କ୍ୱିଣ୍ଟାଲ ମା କନ୍ଦା ଆରୁ ଇନୁ ବାହାରୁଥିବାର ପ୍ରଥମ ପୁଆକେ ବିହନି ପାଶେ ଆମକେ ବ୍ୟବହାର କରବାକେ ପଡ଼ବା। ଏବେ କଥା ଆସୁଛେ ଇ ଚାଷ ଲାଗି ଜମି ପ୍ରସ୍ତୁତି ଆରୁ ରୋପଣ କେନ୍ ହିପାଶେ କରାଯିବା, ଇ କଥା ଗୋଟେକେ ବି ଆମକେ ଜାଣବାକେ ପଡ଼ବା। ଏ ଯେତେବେଳେ ପ୍ରଥମ ବର୍ଷା ଆରମ୍ଭ ହେଇଯିବା ସେ ସମିଆନେ ଜମିକେ 4 ନୁ 6 ଓଡ଼ଚାଷ ମୋଡ ପତର ନଙ୍ଗଲ ଆରୁ କଲ୍ଟିଭେଟରନେ ଚାଷ କରି କରି ମାଇଟ୍କେ ଭଲ୍ କରି ଗୁଣ କରିଦେବାକେ ପଡ଼ବା। ଏ ଚାଷ ପଛେ 15 ସେଣ୍ଟିମିଟର ଉଚ୍ଚା, 1 ମିଟର ଓସାର ଆରୁ 3 ମିଟର ନେଇ ହେଲେ ଆବଶ୍ୟକ ହିପାଶେ ଲମ୍ ପଟାଲିର ମାନ 30 ସେଣ୍ଟିମିଟର ବ୍ୟବଧାନନେ ତିଆରି କରବାକେ ପଡ଼ବା। ଏ ସେନ୍ତା 25 ସେଣ୍ଟିମିଟର ବ୍ୟବଧାନନେ ସିଆର ଟାନି କରି 20 ସେଣ୍ଟିମିଟର ଦୂରତାନେ ହଲ୍ଦି ଖଣ୍ଡମନ୍କେ ଲଗେଇ ଦେଇକରି ମାଇଟ୍କେ ତୁଫି ଦେବା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଶୀ ପୁରାତନ ରଚନାରୁ ଶିଳ୍ପୀ ସୁର ସରିତା ରାଉତଙ୍କ କଣ୍ଠରେ।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଆଧୁନିକ ଗୀତ ଶିଳ୍ପୀ ଶୈଳଭମା ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସୁରେଶ ଚନ୍ଦ୍ର ବିଶି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ଜିତେନ୍ଦ୍ରିୟ ହରିପାଲ। ଗୀତ ରଚନା ବିନୋଦ କୁମାର ପଶାୟତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତା, ଶିଳ୍ପୀ ନବକିଶୋର ଭତ୍ରାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ।

ଶୁଣୁଥିଲି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ମିଡ୍ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ରହିଛି ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀର ଲାଲକିଲ୍ଲାରୁ ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 1057 ଜଣ କର୍ମଚାରୀଙ୍କୁ ଦିଆଯିବ ବୀରତ୍ୱ ସେବା ପଦକ। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ସୁଡ଼ଙ୍ଗ ଭୂସ୍କଳନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ରିଲିଫ ଓ ଉଦ୍ଧାର କାର୍ଯ୍ୟର କଲେ ସମୀକ୍ଷା। ଭାରତର ମହାରେଜିଷ୍ଟ୍ରାରଙ୍କ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀ ଜାରି। ଏବଂ କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ପୋଲାଣ୍ଡର ଇଗା ସ୍ୱିଆଟେକା। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲ୍ଗୁଡ଼ିକରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାର କରାଯିବ। ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30ରେ ପ୍ରଚାର କରାଯିବ। ଦେଶ ଆସନ୍ତାକାଲି ତା'ର 80ତମ ସ୍ୱାଧୀନତା ଦିବସ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବର ନେତୃତ୍ୱ ନେବେ। ଭାରତୀୟ ବାୟୁସେନାର 2 Mi-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପୁଷ୍ପବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସ୍ଥଳସେନା, ନୌସେନା, ବାୟୁସେନା ଓ ମାଇ ଭାରତ ସ୍ୱେଚ୍ଛାସେବୀର 2500 କ୍ୟାଡେଟ୍ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଭବ୍ୟ ଉତ୍ସବରେ ଯୋଗଦେବା ପାଇଁ ସମାଜର ବିଭିନ୍ନ ବର୍ଗରୁ 5000 ଅଧିକ ବ୍ୟକ୍ତିବିଶେଷଙ୍କୁ ଲାଲକିଲ୍ଲାକୁ ନିମନ୍ତ୍ରଣ କରାଯାଇଛି। ଦିଲ୍ଲୀ ପୁଲିସ୍ ପକ୍ଷରୁ ଜାତୀୟ ରାଜଧାନୀରେ ଆସନ୍ତାକାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲା ଅଞ୍ଚଳରେ 15000 ଅଧିକ ସୁରକ୍ଷାକର୍ମୀଙ୍କ ସମେତ 1000 ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଦିଲ୍ଲୀର ଲାଲକିଲ୍ଲାଠାରେ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ସମାରୋହକୁ ଦେଖିବା ପାଇଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରୁ ପିଏମ୍ ବିଶ୍ୱକର୍ମା ଯୋଜନାର 100 ଜଣ ହିତାଧିକାରୀଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ସମ୍ମାନ ପ୍ରଦାନ କରାଯିବ। ବିଶ୍ୱକର୍ମା ଯୋଜନା ଅଧୀନରେ ଥିବା 18 ପାରମ୍ପରିକ ଶିଳ୍ପ ର ବଢ଼େଇ, ବଣିଆ, କମାର ଆଦି କାରିଗରମାନେ ଏଥିରେ ସାମିଲ ଅଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସ୍ୱାଧୀନତା ଦିବସ ସମାରୋହରେ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କର ଅଂଶଗ୍ରହଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି କାରିଗର ଓ ଶିଳ୍ପୀମାନଙ୍କର ଅବଦାନର ସ୍ୱୀକୃତି। 2026 ସ୍ୱାଧୀନତା ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ଏବଂ

ସଂଶୋଧନ ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ସରକାର ଘୋଷଣା କରିଛନ୍ତି। ଜୀବନ ଓ ସମ୍ପତ୍ତି ରକ୍ଷା କରିବା, ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ। 301 ବୀରତ୍ୱ ପଦକ ମଧ୍ୟରୁ ନକ୍ସଲବାଦୀ ପ୍ରଭାବିତ ଅଞ୍ଚଳରୁ 157 ଜଣ କର୍ମଚାରୀଙ୍କୁ, ଜାମ୍ମୁ କାଶ୍ମୀରରୁ 51 ଜଣଙ୍କୁ, ଉତ୍ତର ପୂର୍ବାଞ୍ଚଳରୁ 12 ଜଣଙ୍କୁ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ 41 ଜଣଙ୍କୁ ପୁରସ୍କୃତ କରାଯାଉଛି। 92 ଜଣଙ୍କୁ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କ୍ଷେତ୍ରରେ 83, ଅଗ୍ନିଶମ ସେବା ପାଇଁ 4, ସିଭିଲ୍ ଡିଫେନ୍ସ ଏବଂ ହୋମ୍ଗାର୍ଡ ସେବା ପାଇଁ 3 ଏବଂ ସଂଶୋଧନ ସେବା ପାଇଁ 2 ପଦକ ରହିଛି। ଏହା ବ୍ୟତୀତ ପ୍ରଶଂସନୀୟ ସେବା ପାଇଁ 664 ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କର୍ମଚାରୀଙ୍କ ପାଇଁ 606, ଅଗ୍ନିଶମ ସେବା କର୍ମଚାରୀଙ୍କ ପାଇଁ 28, ନାଗରିକ ସୁରକ୍ଷା ଏବଂ ଗୃହରକ୍ଷୀ କର୍ମଚାରୀଙ୍କ ପାଇଁ 18 ଏବଂ ସଂଶୋଧନ ସେବା କର୍ମଚାରୀଙ୍କୁ 12 ପଦକ ଦିଆଯିବ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର 21 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ଓ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। 6 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ସହକାରୀ ପୁଲିସ୍ ମହାନିର୍ଦ୍ଦେଶକ ଶୋଭା ଦତ୍ତ, ଅତିରିକ୍ତ ପୁଲିସ୍ ଅଧୀକ୍ଷକ ମନୋଜ ବାନାର୍ଜୀ ଗିନି ରାଣା ଏବଂ ଉପଆରକ୍ଷୀ ଅଧୀକ୍ଷକ ସଞ୍ଜୟ ସାମଲ। ଅନ୍ୟ 15 ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଦେଶ ବିଭାଜନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି 1947 ଅଗଷ୍ଟ 14 ଇତିହାସର ଏକ ନିର୍ଦ୍ଦୟ ଅଧ୍ୟାୟର ସାକ୍ଷୀ। ଏହି ଦିନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା। ବହୁ ସଂଖ୍ୟାରେ ଲୋକମାନଙ୍କୁ ସେମାନଙ୍କର ଘର, ସମ୍ପତ୍ତି ଓ ପ୍ରିୟଜନକୁ ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିଥିଲା। ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ମୋଦି ସରକାର ଯୁବପିଢ଼ିଙ୍କ ନିକଟରେ ଏହି ଘଟଣାର ସ୍ମୃତିଚାରଣ କରୁଛନ୍ତି। ଭବିଷ୍ୟତରେ ଦେଶକୁ ବିଭାଜନ କରିବାକୁ କୌଣସି ଶକ୍ତି ସଫଳ ହେବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ବିଭାଜନର ଦୁଃଖଦ ଘଟଣା ସମ୍ପର୍କରେ ମନେ ପକାଇଥାଏ। ନିଜର ଘର, ପରିବାର, ସମ୍ପତ୍ତି ହରାଇବା ସତ୍ତ୍ୱେ ଅଗଣିତ ଦେଶବାସୀ ଯେଉଁ ସାହସ, ତ୍ୟାଗ ଓ ଧୈର୍ଯ୍ୟ ଦେଖାଇଥିଲେ ତାହାର ସ୍ମାରକୀ ହେଉଛି ଏହି ଦିବସ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ସୁଡ଼ଙ୍ଗ ଭୂସ୍କଳନ ସ୍ଥଳୀରେ ପହଞ୍ଚି ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ଶ୍ରୀ ଧାମୀ କହିଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଯୋଗ୍ୟ, ପିପଲକୋଟି ଅଞ୍ଚଳରେ THDC ସୁଡ଼ଙ୍ଗ ଧସିପଡ଼ିବା ଯୋଗୁଁ ଫସିଯାଇଥିବା 22 ଜଣଙ୍କ ମଧ୍ୟରୁ 19 ଜଣଙ୍କୁ ଉଦ୍ଧାର କରାଯାଇସାରିଛି। ଏ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। ବାକି 3 ଜଣଙ୍କୁ ଉଦ୍ଧାର କରିବା ପାଇଁ NDRF, SDRF, ITBP ଓ ରାଜ୍ୟ ପୁଲିସ୍ର ଦଳ ସହିତ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ମହାରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶ୍ନାବଳୀରେ 40 ପ୍ରଶ୍ନର ତାଲିକା ରହିଛି। ଏଥିରେ ପିତାମାତାଙ୍କ ବିବରଣୀ, ଆଧାର, ମୋବାଇଲ୍ ନମ୍ବର, ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ଧର୍ମ ଏବଂ ଜାତି ଆଦି ପ୍ରଶ୍ନ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ମାଦକ ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପଳାତକ ଡ୍ରଗ୍ସ କାରବାରର ମୁଖିଆ ବୀରେନ୍ଦ୍ର ସିଂ ବାସୋୟାଙ୍କୁ ସଂଯୁକ୍ତ ଆରବ ଦେଶରୁ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି। ମାଦକ ଦ୍ରବ୍ୟ ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଦେଶରେ ଲୁଚି ରହିଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନେଟୱର୍କକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗକୁ ନେଇ ଝାଡ଼ଖଣ୍ଡରେ ଛାତ୍ର ଏବଂ ଚାକିରି ଆଶାୟୀମାନଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନ ଆଜି 21 ଦିନରେ ପହଞ୍ଚିଛି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗର ମିଳିତ ସ୍ନାତକ ପରୀକ୍ଷାକୁ ବାତିଲ କରିବା ସହ ଏହାର ସିବିଆଇ ତଦନ୍ତ ଦାବିକୁ ଆନ୍ଦୋଳନକାରୀମାନେ ଦୋହରାଇଛନ୍ତି। ସେମାନେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ 15 ଏକ ତ୍ରିରଙ୍ଗା ଯାତ୍ରା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ପୋଲାଣ୍ଡର ଲିଗା ସ୍ୱାଟେକ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି। ପୋଲାଣ୍ଡର ସପ୍ତମ ସିଡ୍ ଖେଳାଳି ସ୍ୱାଟେକ୍ ଗତକାଲି ରାତିରେ ଟରଣ୍ଟୋଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ଏଲେନା ରାଇବାକିନାଙ୍କୁ 6-2, 6-3 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଆମେରିକାର ବେନ୍ ସେଲ୍ଟନ୍ ନିଜ ଦେଶର ବ୍ରାଣ୍ଡନ୍ ନାକାସିମାଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, 80ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ଜଣଙ୍କୁ ମିଳିବ ପୁଲିସ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏବଂ ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଏସ୍ଆର୍ସିଙ୍କ ସୂଚନା। ଦେଶ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2ଟି MI-17 ହେଲିକପ୍ଟର ଦ୍ୱାରା ଆୟୋଜନସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱର ଡିସିପିଙ୍କ ସମେତ 6 ଜଣ ଏଡିସିପି ଓ 8 ଜଣ ଏସିପି ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ୍ ଅଗ୍ନିଶମ ସେବା ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଏବଂ ସଂଶୋଧନ ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ଘୋଷଣା କରିଛନ୍ତି। ଜୀବନ ଓ ସମ୍ପତ୍ତି ରକ୍ଷା କରିବା, ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ। 301ଟି ବୀରତ୍ୱ ପଦକ ମଧ୍ୟରୁ 92 ଜଣଙ୍କୁ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ PSM ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କ୍ଷେତ୍ରରେ 83ଟି, ଅଗ୍ନିଶମ ସେବା ପାଇଁ 4ଟି, ସିଭିଲ୍ ଡିଫେନ୍ସ ଏବଂ ହୋମଗାର୍ଡ ସେବା ପାଇଁ 3ଟି ଏବଂ ସଂଶୋଧନ ସେବା ପାଇଁ 2ଟି ପଦକ ରହିଛି। ଏହା ବ୍ୟତୀତ ପ୍ରଶଂସନୀୟ ସେବା ପାଇଁ 664ଟି ପଦକ ପ୍ରଦାନ କରାଯାଇଛି। ଓଡ଼ିଶାର 17 ଜଣଙ୍କୁ ପୁଲିସ୍ ସେବା ପୁରସ୍କାର ମିଳିବ। 5 ଜଣଙ୍କୁ ସାହସିକତା ଓ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। 10 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପାଇଁ ଚୟନ କରାଯାଇଛି। 1947 ଅଗଷ୍ଟ 14 ତାରିଖ ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହି ବିଭାଜନ ବେଳେ ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରିନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ ରକ୍ତ, ଅଶ୍ରୁ, ନିର୍ବାସନ ଓ ନିର୍ଯାତନାର କରୁଣ ସାକ୍ଷୀ। ସୀମାର ଉଭୟ ପାର୍ଶ୍ୱରୁ ପାଖାପାଖି 1,40,00,000 ଲୋକ ନିଜର ଭିଟାମାଟି, ସମ୍ପତ୍ତି, ପରିବାର ଏବଂ ଅତୀତର ସ୍ମୃତି ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ସାମାଜିକ ସହମତି ପ୍ରତିଷ୍ଠା ମାଧ୍ୟମରେ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ଚିନ୍ତାଧାରାକୁ ପ୍ରତିହତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଦେଶ ବିଭାଜନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି 1947 ଅଗଷ୍ଟ 14 ତାରିଖ ଇତିହାସର ଏକ ନିର୍ଦ୍ଦୟ ଅଧ୍ୟାୟର ସାକ୍ଷୀ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ନିକଟରେ ଏହି ଘଟଣାର ସ୍ମୃତିଚାରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶହୀଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଆମ ସ୍ୱାଧୀନତାର ସୂର୍ଯ୍ୟ ଅଗଣିତ ଶହୀଦଙ୍କ ତ୍ୟାଗ ଓ ସଂଘର୍ଷରୁ ଜନ୍ମ ନେଇଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଭାଜନ ବିଭୀଷିକା ସ୍ମୃତିକୁ ସ୍ମରଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାଇକଗୁଡ଼ାସ୍ଥିତ UV11ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିଭାଜନର ସ୍ମୃତିକୁ ସ୍ମରଣ କରିଥିଲେ। ଏହି ଅବସରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର SRC ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 45ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା ଘାଇ ମଧ୍ୟ ଦେଇ ବନ୍ୟା ଜଳ ପ୍ରବେଶ କରିଛି। ଓଡ୍ରାଫ୍ର 10ଟି ଓ NDRFର 7ଟି ଟିମ୍କୁ ମୁତୟନ କରାଯାଇଛି ବୋଲି ଶ୍ରୀ ପାଟିଲ କହିଛନ୍ତି।
1: 17ଟା ଟିମ୍ ଯୋଉ ଓଡ୍ରା ପ୍ଲସ୍ NDRFର ଡିପ୍ଲୟ ହେଇଛି। ୟା ଭିତରେ ଓଡ୍ରାଫ୍ର 10ଟା ଆଉ NDRFର 7ଟା ଟିମ୍ ଡିପ୍ଲୟ ହେଇଛନ୍ତି। ନିଶ୍ଚିତ ଭାବରେ ରିଲିଫ ସେଣ୍ଟର ସବୁ ଜାଗାରେ ଓପନ୍ କରାହେଇଛି, ତେଣୁ ପାଇଁ ଆମେ ସବୁ କଲେକ୍ଟରମାନଙ୍କ ସାଙ୍ଗରେ ଟଚ୍ରେ ଅଛୁ। ଯେଉଁ ଜାଗାରେ ବର୍ତ୍ତମାନ ଯେମିତି ପରିସ୍ଥିତି ସୃଷ୍ଟି ହେଉଛି ସେ ଅନୁଯାୟୀ ସେମାନେ ରେସ୍ପଣ୍ଡ କରୁଛନ୍ତି। ଆରାଉଣ୍ଡ 45-50 ପଞ୍ଚାୟତ ଆଫେକ୍ଟ ହେଇଛି ବର୍ତ୍ତମାନ ସୁଦ୍ଧା। ମହାନଦୀ ସିଷ୍ଟମରେ ଟୋଟାଲ ତାର ବେସିନ୍ରେ ବିଶେଷ ବର୍ଷା ହେଇନାହିଁ, ବହୁତ ନର୍ମାଲ ବର୍ଷା ଅଛି। ଯାହା ବର୍ଷା ହେଇଛି ଆମର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଏହିସବୁ ଅଞ୍ଚଳରେ ବର୍ଷା ହେଇଛି।
0: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ସମେତ 9ଟି ଜିଲ୍ଲାକୁ ପ୍ରବଳ

ସୁରକ୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସାଳନ୍ଦୀ, ଗମ୍ଭୀର ଆଦି ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସରକାର ବନ୍ୟା ସ୍ଥିତି ପ୍ରତି ସଜାଗ ରହିବା ସହ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦିନ 2ଟା ସୁଦ୍ଧା ଜଳସ୍ତର 19.61 ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି 18.33 ମିଟର। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳସ୍ଥିତ ନୀଳକଣ୍ଠପୁରରେ ହର୍ ଘର ତ୍ରିରଙ୍ଗା ଅଭିଯାନ ସାମିଲ ହୋଇ ପଦଯାତ୍ରା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି ଅଭିଯାନ ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଅନନ୍ୟ ଶିହରଣ ସୃଷ୍ଟି କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେ ପକାଇବା ସହ ଦେଶ ସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ଏହା ପ୍ରେରଣା ଯୋଗାଉଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓ ବେଲପାହାଡ଼ଠାରେ ଆୟୋଜିତ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେଇ ଜାତୀୟତା ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ଜଣାଇ ନଗର ପରିକ୍ରମା କରିଥିଲେ। ରାଜ୍ୟରେ ଥିବା ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରି ଅବୈଧ ଚାଷ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ 6ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଶ୍ରୀ ପାଢ଼ୀ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ସରକାରୀ ରାଜସ୍ୱ ଜମିକୁ ଅବୈଧ ଗଞ୍ଜେଇ ଚାଷ ପାଇଁ ବ୍ୟବହାର କରାଯାଉଥିବାରୁ ଏଥିପ୍ରତି ସଜାଗ ରହିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କର ଦୂରାବସ୍ଥା ଏବଂ ଛକଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ଜଣଙ୍କୁ ମିଳିବ ପୁଲିସ୍ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏବଂ ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଏସ୍ଆର୍ସିଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ହଲଚଲ, ଗାଇଛନ୍ତି ଉଦିତ ନାରାୟଣ ଏବଂ ସୁଜାତା। ସମୀରଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ବିଦ୍ୟାସାଗର।

0: HIV ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
1: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
2: ଏଥର ଆସନ୍ତୁ ଶୁଣିବା ୟୁବା କଥାଚିତ୍ରରୁ ମଧୁଶ୍ରୀ ଏବଂ ଏଆର୍ ରେହମାନଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ମେହବୁବ, ସଙ୍ଗୀତ ଦେଇଛନ୍ତି ଏଆର୍ ରେହମାନ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ NCERT ଓ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

কণ্ঠ না চিঠি পেয়েছো কাজ কার্যক্রম মারফত কেন্দ্র নির্দেশক

0: ଆକାଶବାଣୀ ଭବାନୀପାଟଣା ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ କିଛି ସୂଚନା ପରେ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: RBI କହେ, କର ସଠିକ ଆରମ୍ଭ। ହୁଆ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ସୂଚନା, ନିଯୁକ୍ତି ବିଜ୍ଞପ୍ତି, ଦେଶ ବିଦେଶ ଖବର ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭାବନାକୁ ସ୍ୱାଗତ ଜଣାଉଛି। ମୁଁ ଆପଣ ସମସ୍ତଙ୍କର ରେଡ଼ିଓ ସାଥୀ ନନ୍ଦିତା।

ଟି ପ୍ରକାଶ ପାଇଅଛି ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରଫେସନାଲ ଷ୍ଟଡିଜ୍ ବାରିପଦାରୁ। ଆସିଷ୍ଟାଣ୍ଟ ପ୍ରଫେସର ନନ୍ ଲ ଟିଚର୍ସ ୱାର୍ଡେନ୍ ଫର୍ ଓମେନ୍ସ ହଷ୍ଟେଲ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଥିରେ କେତୋଟି ପଦବୀ ଖାଲି ରହିଅଛି ତାହା କୁହାଯାଇ ନାହିଁ। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍, LLM ଏବଂ MA। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଅଗଷ୍ଟ ମାସ 22 ତାରିଖ। ଚତୁର୍ଥ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ରେଲୱେ ରିକ୍ୱାରମେଣ୍ଟ ବୋର୍ଡ ତରଫରୁ ଜୁନିୟର ଇଞ୍ଜିନିୟର ଯେପରି ଇଲେକ୍ଟ୍ରିକାଲ, ସିଭିଲ, ମେକାନିକାଲ, ସିଙ୍ଗଲ ଆଣ୍ଡ ଟେଲିକମ୍ୟୁନିକେସନ ଡିପାର୍ଟମେଣ୍ଟସ ଏପରି ଅନେକ କ୍ୟାଟାଗୋରୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଥିରେ ମୋଟ 3993 ପଦବୀ ଖାଲି ରହିଅଛି। ଏହି 3993 ମଧ୍ୟରୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ସଂଖ୍ୟାରେ ପଦବୀ ସବୁ ଖାଲି ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ତାହେଲେ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି BSc, BTEC, BE ଏବଂ ଡିପ୍ଲୋମା। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ସେପ୍ଟେମ୍ବର ମାସ 13 ତାରିଖ। ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ବୟସ ସୀମା ରହିଅଛି 18 ବର୍ଷରୁ 33 ବର୍ଷ। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ଅଫିସିଆଲ ୱେବସାଇଟ୍ RRB.in କୁ ଯାଇ ଦେଖିପାରିବେ। ପଞ୍ଚମ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ISRO ତରଫରୁ ଆସିଷ୍ଟାଣ୍ଟ ଜୁନିୟର ପ୍ରଫେସନାଲ ଆସିଷ୍ଟାଣ୍ଟ ଅପର ଡିଭିଜନ କ୍ଲର୍କ ଷ୍ଟେନିଓଗ୍ରାଫର ପାଇଁ ବିଜ୍ଞପ୍ତିଟି ପ୍ରକାଶ କରିଅଛନ୍ତି। ଏଥିରେ ମୋଟ 267 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍ ଏବଂ ଡିପ୍ଲୋମା। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଅଗଷ୍ଟ ମାସ 20 ତାରିଖ। ଆପଣମାନେ ଯଦି ଏହି ପଦବୀ ସମ୍ପର୍କରେ ଆଉ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.isro.gov.in କୁ ଯାଇ ଦେଖିପାରିବେ। ଷଷ୍ଠ ନିଯୁକ୍ତିଟି ପ୍ରକାଶ ପାଇଅଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଜୁନିୟର ଆସୋସିଏଟ୍ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଥିରେ ମୋଟ 9124 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଅଗଷ୍ଟ ମାସ 31 ତାରିଖ। ଏହି ପଦବୀ ପାଇଁ 2 ପରୀକ୍ଷା ହୋଇଥାଏ, ଗୋଟିଏ ପ୍ରିଲିମ୍ ଏବଂ ଅନ୍ୟଟି ମେନ୍। ସୂଚନା ଅନୁସାରେ ପ୍ରିଲିମ୍ଟି ସେପ୍ଟେମ୍ବର ମାସରେ ଏବଂ ମେନ୍ ଏକ୍ଜାମ୍ଟି ନଭେମ୍ବର ମାସରେ ହୋଇପାରେ। ଏହି ପଦବୀ ପାଇଁ ଆବେଦନ କରିବାର ବୟସ ସୀମା ରହିଅଛି 20 ବର୍ଷରୁ 28 ବର୍ଷ। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କର ଅଫିସିଆଲ ୱେବସାଇଟ୍ https://sbi.bank.in/web.career.current openings କୁ ଯାଇ ଦେଖିପାରିବେ।

ଶ୍ରୋତା ବନ୍ଧୁ, ଆଜି ହେଉଛି ଅଗଷ୍ଟ ମାସ 14 ତାରିଖ, ସ୍ୱାଧୀନତା ଦିବସର ଠିକ୍ ପୂର୍ବ ଦିନ। ଆଉ ମାତ୍ର କିଛି ଘଣ୍ଟା ପରେ ଆମ ତ୍ରିରଙ୍ଗା ଆକାଶରେ ଗର୍ବର ସହିତ ଉଡ଼ିବ। ଆମେ ସ୍ମରଣ କରିବା ସେହି ଅସଂଖ୍ୟ ପରିଚୟ ଓ ଅପରିଚିତ ବୀରଙ୍କୁ, ଯେଉଁମାନଙ୍କର ତ୍ୟାଗ, ସଂଘର୍ଷ ଓ ସାହସର ମୂଳରେ ଆମେ ଆଜି ସ୍ୱାଧୀନ ଭାରତରେ ନିଶ୍ୱାସ ନେଉଛୁ। ସ୍ୱାଧୀନତା ହଠାତ୍ ଆସିନଥିଲା, ଏହା ପଛରେ ଥିଲା ଅନେକ ଛୋଟ ବଡ଼ ସଂଘର୍ଷର ଦୀର୍ଘ ଯାତ୍ରା। କେଉଁଠି ଥିଲା ଚାଷୀଙ୍କର ଅଧିକାର ପାଇଁ ଲଢ଼େଇ, ତ କେଉଁଠି ଥିଲା ଶ୍ରମିକଙ୍କର ସ୍ୱର, ଆଉ କେଉଁଠି ଥିଲା ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଥିବା ସାଧାରଣ ମଣିଷର ସାହସ। ଏହି ଦୀର୍ଘ ସ୍ୱାଧୀନତା ସଂଗ୍ରାମର ଇତିହାସରେ 1918 ମସିହାର ଖେଡ଼ା ସତ୍ୟାଗ୍ରହ। ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସ କେବଳ ବଡ଼ ବଡ଼ ସହର, ରାଜନୈତିକ ନେତା ଓ ଐତିହାସିକ ଘଟଣାର ଇତିହାସ ନୁହେଁ, ଏହା ଭାରତର ଚାଷୀ, ଶ୍ରମିକ, ସାଧାରଣ ଲୋକ ଓ ଗ୍ରାମୀଣ ଜନଜାତିଙ୍କର ତ୍ୟାଗ ଓ ସଂଘର୍ଷର ମଧ୍ୟ ଏକ ଇତିହାସ। ଏହି ସଂଘର୍ଷ ମଧ୍ୟରେ 1918 ମସିହାର ଖେଡ଼ା ସତ୍ୟାଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଖେଡ଼ା ସତ୍ୟାଗ୍ରହ ଥିଲା ଗୁଜୁରାଟର ଖେଡ଼ା ଜିଲ୍ଲାର କୃଷକମାନଙ୍କର ଏକ ଅହିଂସାପୂର୍ଣ୍ଣ ଆନ୍ଦୋଳନ। ଫସଲର ନଷ୍ଟ ହୋଇ ଚାଷୀମାନେ ଭୟଙ୍କର ଆର୍ଥିକ ସଙ୍କଟରେ ପଡ଼ିଥିବା ସତ୍ତ୍ୱେ ବ୍ରିଟିଶ ସରକାର ଭୂମି ରାଜସ୍ୱ ଆଦାୟ କରିବାକୁ ଚାହୁଁଥିଲା। ଚାଷୀମାନେ ଏହି ରାଜସ୍ୱ ଦେବାରେ ଅସମର୍ଥ ଥିବାରୁ ମହାତ୍ମା ଗାନ୍ଧୀଙ୍କର ନେତୃତ୍ୱରେ ସତ୍ୟାଗ୍ରହର ପଥ ଅନୁସରଣ କରି ଆରମ୍ଭ ହୋଇଥିଲା ଏହି 1917 ମସିହା ଏବଂ 18 ମସିହାରେ ଖେଡ଼ା ଅଞ୍ଚଳରେ ଫସଲ ଉତ୍ପାଦନ ବହୁତ କମିଯାଇଥିଲା। ଖରାପ ଫସଲ ଓ ଅନ୍ୟାନ୍ୟ ପରିସ୍ଥିତି ଯୋଗୁଁ କୃଷକମାନେ ଆୟ ଭାରି ହ୍ରାସ ପାଇଥିଲେ। ଅନେକ କୃଷକଙ୍କର ପାଖରେ ନିଜ ପରିବାର ଚଳାଇବା ପାଇଁ ମଧ୍ୟ

ପର୍ଯ୍ୟାପ୍ତ ଆୟ ନଥିଲା। ଏହିପରି ସମୟରେ ଚାଷୀମାନଙ୍କ ଉପରେ ଭୂମି ରାଜସ୍ୱ ଦେବାର ଚାପ ସେମାନଙ୍କର ସମସ୍ୟାକୁ ଆହୁରି ଗମ୍ଭୀର କରିଦେଇଥିଲା। ଚାଷୀମାନେ ଦାବି କରିଥିଲେ ଯେତେବେଳେ ଫସଲ ନଷ୍ଟ ହୋଇଛି ଓ ଚାଷୀମାନଙ୍କ ପାଖରେ ରାଜସ୍ୱ ଦେବାର ସାମର୍ଥ୍ୟ ନାହିଁ, ସେତେବେଳେ ସରକାର ରାଜସ୍ୱ ଆଦାୟକୁ ସ୍ଥଗିତ କରୁ। ଏହି ସମସ୍ୟା ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟିକୁ ଆସିଥିଲା। ଗାନ୍ଧୀଜୀ ବୁଝିଥିଲେ ଯେ ଏହା କେବଳ ଟଙ୍କା ଦେବା କିମ୍ବା ନ ଦେବା ପ୍ରଶ୍ନ ନୁହେଁ, ଏହା ଥିଲା ଦୁର୍ଦ୍ଦଶାଗ୍ରସ୍ତ କୃଷକଙ୍କର ଅଧିକାର ଓ ନ୍ୟାୟର ପ୍ରଶ୍ନ। ଗାନ୍ଧୀଜୀ କୃଷକମାନଙ୍କୁ ଏକତ୍ର କରି ସେମାନଙ୍କୁ ଅହିଂସା ଓ ସତ୍ୟାଗ୍ରହ ପଥରେ ଆଗେଇ ନେଇଥିଲେ। ଏହି ଆନ୍ଦୋଳନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଗ୍ରାମେ ଗ୍ରାମେ ଯାଇ କୃଷକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ସେମାନଙ୍କୁ ସଂଗଠିତ କରୁଥିଲେ। ଖେଡ଼ା ସତ୍ୟାଗ୍ରହର ସବୁଠାରୁ ବଡ଼ ବିଶେଷତା ଥିଲା ଅହିଂସା। କୃଷକମାନଙ୍କୁ କୁହାଯାଇଥିଲା ଯେ ସେମାନେ ହିଂସାର ଆଶ୍ରୟ ନେବେ ନାହିଁ, ସେମାନେ ଏକତ୍ରିତ ରହିବେ ଏବଂ ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜସ୍ୱ ଦେବାକୁ ଅସ୍ୱୀକାର କରିବେ। ଏହା ଥିଲା ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ଦର୍ଶନର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ, ଅନ୍ୟାୟ ବିରୁଦ୍ଧରେ ଲଢ଼ିବା କିନ୍ତୁ ହିଂସା ବିନା। ଏହି ଖେଡ଼ା ସତ୍ୟାଗ୍ରହ ଯୋଗୁଁ କୃଷକମାନଙ୍କ ମଧ୍ୟରେ ଏକତାର ଏକ ଅଦ୍ଭୁତ ଉଦାହରଣ ଦେଲା। ସରକାରୀ ଚାପ ଓ ସମ୍ପତ୍ତି ଜବତ ହେବାର ଭୟ ସତ୍ତ୍ୱେ ଅନେକ କୃଷକ ନିଜର ଦାବିରେ ଦୃଢ଼ ରଖିଥିଲେ। ସେମାନେ ବୁଝିଥିଲେ ଯେ ଯଦି ସମସ୍ତେ ଏକାଠି ହୋଇ ଅହିଂସାପୂର୍ଣ୍ଣ ଭାବରେ ନିଜର ଅଧିକାର ପାଇଁ ଠିଆ ହେବେ ତେବେ ସରକାର ଉପରେ ଚାପ ସୃଷ୍ଟି ହୋଇପାରିବ। ଏହି ଆନ୍ଦୋଳନ ଚାଲିଥିବା ସମୟରେ ବ୍ରିଟିଶ ପ୍ରଶାସନ ରାଜସ୍ୱ ଆଦାୟ ପାଇଁ ଚାପ ଜାରି ରଖିଥିଲା। କେତେକ କୃଷକଙ୍କର ସମ୍ପତ୍ତି ଜବତ କରାଗଲା କିନ୍ତୁ ଆନ୍ଦୋଳନକାରୀ କୃଷକମାନେ ନିଜ ଦାବିରୁ ପଛକୁ ହଟିନଥିଲେ। ଗାନ୍ଧୀଜୀ ଓ ତାଙ୍କର ସହଯୋଗୀମାନେ କୃଷକମାନଙ୍କର ମନୋବଳ ଦୃଢ଼ ରଖିଥିଲେ। ଶେଷରେ ସରକାର କୃଷକମାନଙ୍କର ପରିସ୍ଥିତିକୁ ବିଚାର କରି କିଛି କମ୍ ଦେବାକୁ ବାଧ୍ୟ ହୋଇଥିଲା। ଯେଉଁ କୃଷକମାନେ ରାଜସ୍ୱ ଦେବାରେ ସକ୍ଷମ ନଥିଲେ ସେମାନଙ୍କ ପାଇଁ ଆଦାୟରେ ରିଆୟତ ଓ ସ୍ଥଗିତୀକରଣ ବ୍ୟବସ୍ଥା ହୋଇଥିଲା। ଯଦିଓ ଏଥିରେ ସମ୍ପୂର୍ଣ୍ଣ ରାଜସ୍ୱ ନ ଦେବା ଭଳି ଦେଖାଯାଏ ନାହିଁ, ତଥାପି କୃଷକମାନେ ଦାବିର ଏକ ଅଂଶ ସ୍ୱୀକୃତି ହେବାର ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା। ଖେଡ଼ା ସତ୍ୟାଗ୍ରହ ଭାରତ ସ୍ୱାଧୀନତା ଆନ୍ଦୋଳନକୁ ଅନେକ ଦିଗକୁ ପ୍ରଭାବିତ କରିଥିଲା। ପ୍ରଥମେ ଏହା କୃଷକମାନଙ୍କୁ ଜାତୀୟ ଆନ୍ଦୋଳନ ସହ ଯୋଡ଼ିଗଲା। ଦ୍ୱିତୀୟରେ ଏହା ପ୍ରମାଣ କରିଥିଲା ଯେ ସାଧାରଣ ଲୋକ ମଧ୍ୟ ଏକତା ଓ ଅହିଂସାର ମାଧ୍ୟମରେ ଅନ୍ୟାୟ ବିରୁଦ୍ଧରେ ନିଜର ସ୍ୱର ଉଠାଇପାରିବେ। ତୃତୀୟରେ ଏହା ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ପଦ୍ଧତିକୁ ଭାରତୀୟ ଜନଜୀବନରେ ଆହୁରି ଦୃଢ଼ ରଖିଥିଲା। ଚତୁର୍ଥରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ନେତୃତ୍ୱର ଦକ୍ଷତା ମଧ୍ୟ ଏହି ଆନ୍ଦୋଳନ ମାଧ୍ୟମରେ ପ୍ରକାଶ ପାଇଥିଲା। ଶ୍ରୋତାବନ୍ଧୁ, ଖେଡ଼ା ସତ୍ୟାଗ୍ରହ 1918 ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ଐତିହାସିକ ମାଇଲଖୁଣ୍ଟ। ଏହା ଥିଲା ଦୁର୍ଦ୍ଦଶାଗ୍ରସ୍ତ କୃଷକମାନଙ୍କର ନ୍ୟାୟସଙ୍ଗତ ଦାବି ପାଇଁ ଏକତାବଦ୍ଧ ଅହିଂସାପୂର୍ଣ୍ଣ ସଂଘର୍ଷ। ଏହି ଆନ୍ଦୋଳନ ଆମକୁ ଶିଖାଏ ଯେ ଅନ୍ୟାୟ ସାମ୍ନାରେ ନୀରବ ରହିବା ହିଁ ଏକମାତ୍ର ବିକଳ୍ପ ନୁହେଁ, ସତ୍ୟ, ଏକତା, ଧୈର୍ଯ୍ୟ ଓ ଅହିଂସାକୁ ଅସ୍ତ୍ର କରି ସାଧାରଣ ଲୋକ ମଧ୍ୟ ନିଜର ଅଧିକାର ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିପାରନ୍ତି। ଶ୍ରୋତବନ୍ଧୁ, ଭାରତ ଏବେ 80 ବର୍ଷ ପୂର୍ତ୍ତି ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଅଛି। ସ୍ୱାଧୀନତା ଦିବସର ଆଲୋଚନା ତ୍ରିରଙ୍ଗା ବିନା ଅସମ୍ପୂର୍ଣ୍ଣ। ଆମ ଜାତୀୟ ପତାକା 3ଟି ରଙ୍ଗ ଏବଂ ଅଶୋକ ଚକ୍ର ଆମକୁ ନିରନ୍ତର ଆଗକୁ ବଢ଼ିବା, ସାହସ ରଖିବା ଏବଂ ନିଜର କର୍ତ୍ତବ୍ୟ ପ୍ରତି ସଚେତନ କରିବାର ବାର୍ତ୍ତା ଦେଇଥାଏ। ଜନଭାଗିଦାରୀରେ ପରିଚିତ କରୁଥିବା ଏକ ଅଭିଯାନ ହେଉଛି ହର୍ ଘର୍ ତିରଙ୍ଗା। 2022 ଆଜାଦି କା ଅମୃତ ମହୋତ୍ସବର ଅଂଶ ଭାବରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଦେଶର ନାଗରିକମାନଙ୍କୁ ନିଜ ଘରେ ତିରଙ୍ଗା ଉଡ଼ାଇବା, ସ୍ୱାଧୀନତା ଦିବସର ଉତ୍ସବରେ ସାମିଲ ହେବାକୁ ପ୍ରେରିତ କରିଅଛି। କିନ୍ତୁ ତିରଙ୍ଗାକୁ ଉଡ଼ାଇବା ସହିତ ତାର ସମ୍ମାନ ରକ୍ଷା କରିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ହର୍ ଘର୍ ତିରଙ୍ଗାର ଭାବନାକୁ ଆମେ ଏଭଳି ବୁଝିବା, ଘରେ ଘରେ ତିରଙ୍ଗା, ହୃଦୟରେ ହୃଦୟରେ ଭାରତ। ଶ୍ରୋତାବନ୍ଧୁ, 1947 ଆମକୁ ସ୍ୱାଧୀନ ଦେଲା। 1947 ହେବ ସ୍ୱାଧୀନତାର 100 ବର୍ଷ। ତେବେ ଏହି 100 ବର୍ଷ ପର୍ଯ୍ୟନ୍ତ ଭାରତ ଯାତ୍ରା କେମିତି ହେବ, ଏହି ପ୍ରଶ୍ନ ଉତ୍ତର ଖୋଜୁଛି ବିକଶିତ ଭାରତ 2047 ସଂକଳ୍ପ। ଏହି ବିକଶିତ ଭାରତ ଯେଉଁଥିରେ ଆର୍ଥିକ ବିକାଶ ସହିତ ସାମାଜିକ ନ୍ୟାୟ, ସମାବେଶୀ ବିକାଶ, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଓ ସୁଯୋଗ ସମସ୍ତଙ୍କ ପାଇଁ

ଉପଲବ୍ଧ ହେବ। ଏହି ଯାତ୍ରାରେ ଯୁବପିଢ଼ି ହେଉଛି ଭାରତର ସବୁଠାରୁ ବଡ଼ ଶକ୍ତି। ଆଜିର ଯୁବକ ହେଉଛନ୍ତି ଆସନ୍ତାକାଲିର ବୈଜ୍ଞାନିକ, ଶିକ୍ଷକ, ଉଦ୍ୟୋଗୀ, କୃଷକ, କଳାକାର, କ୍ରୀଡ଼ାବିତ୍ ଓ ନୀତି ନିର୍ମାତା। ସେହିପରି ମହିଳା ସଶକ୍ତିକରଣ ମଧ୍ୟ ବିକଶିତ ଭାରତର ଏକ ମୁଖ୍ୟ ଆଧାର। ଯେଉଁ ଦେଶର ମହିଳାମାନେ ଶିକ୍ଷା, ରୋଜଗାର, ଉଦ୍ୟମିତା, ବିଜ୍ଞାନ, କ୍ରୀଡ଼ା ଓ ନେତୃତ୍ୱରେ ଆଗକୁ ବଢ଼ୁଛନ୍ତି, ସେହି ଦେଶ ଆହୁରି ଶକ୍ତିଶାଳୀ ହୁଏ। ଆତ୍ମନିର୍ଭରତା ମଧ୍ୟ ଏହି ସ୍ୱପ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନିଜ ଦେଶର କ୍ଷମତା, ନିଜର ଜ୍ଞାନ, ନିଜର ଦକ୍ଷତା ଓ ନିଜର ସମ୍ପଦକୁ ବ୍ୟବହାର କରି ଭାରତକୁ ଆହୁରି ସଶକ୍ତ କରିବା, ଏହା ଆଗାମୀ ଦିନର ଏକ ବଡ଼ ଲକ୍ଷ୍ୟ। କିନ୍ତୁ ବିକଶିତ ଭାରତ କେବଳ ସରକାରୀ ଯୋଜନାରେ ଗଢ଼ି ଉଠିବ ନାହିଁ, ଏହା ପାଇଁ ଆବଶ୍ୟକ ଜନଭାଗିଦାରୀ। ଆମେ ଯଦି ନିଜର ଦାୟିତ୍ୱ ପାଳନ କରିବା, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା, ପରିବେଶକୁ ସମ୍ମାନ କରିବା, ସ୍ୱଚ୍ଛତା ରକ୍ଷା କରିବା, ସମ୍ବିଧାନ ଓ ଆଇନକୁ ସମ୍ମାନ କରିବା, ତେବେ ଆମେ ମଧ୍ୟ ଦେଶ ଗଢ଼ିବାର ଅଂଶ ହୋଇପାରିବା। କାରଣ ରାଷ୍ଟ୍ର ନିର୍ମାଣ କେବଳ ସୀମାରେ ଦେଶର ସୁରକ୍ଷା କରୁଥିବା ସୈନିକଙ୍କର ଦାୟିତ୍ୱ ନୁହେଁ। ଦେଶର ପ୍ରତ୍ୟେକ ନାଗରିକ ନିଜ ନିଜ କ୍ଷେତ୍ରରେ ସଚ୍ଚୋଟ ଭାବରେ କର୍ତ୍ତବ୍ୟ ପାଳନ କଲେ ସେହି ଯୋଗଦାନ ମଧ୍ୟ ରାଷ୍ଟ୍ର ନିର୍ମାଣ। ତେବେ ଶ୍ରୋତାବନ୍ଧୁ, ଆଜିର ସମ୍ଭାବନାର ଏହି ଯାତ୍ରାରେ ଆମେ ଚାକିରି ଓ ନିଯୁକ୍ତିର ନୂଆ ସୁଯୋଗଠାରୁ ଆରମ୍ଭ କରି ଇତିହାସର ପୃଷ୍ଠାରେ ଥିବା ଖେଳ ସତ୍ୟାଗ୍ରହ, ଆମର ସ୍ୱପ୍ନର ବିକଶିତ ଭାରତ ଏବଂ ହର୍ ଘର୍ ତିରଙ୍ଗାର ଦେଶପ୍ରେମର ବାର୍ତ୍ତା, ଏସବୁ ବିଷୟରେ କିଛି ସଂକ୍ଷିପ୍ତରେ ସୂଚନା ଥିଲା। ଆଜି ଅଗଷ୍ଟ ମାସ 14 ତାରିଖ ସ୍ୱାଧୀନତାର ସେହି ପବିତ୍ର ପୂର୍ବ ସନ୍ଧ୍ୟା, ଆସନ୍ତାକାଲି ଯେତେବେଳେ ପ୍ରତ୍ୟେକ ଘରର ଛାତ ଉପରେ ତିରଙ୍ଗା ଗର୍ବର ସହିତ ଉଡ଼ିବ, ସେତେବେଳେ ମନେ ପକାଇବା ସେହି ଲୋକଙ୍କୁ ଯେଉଁମାନଙ୍କର ତ୍ୟାଗରେ ଆମର ଆଜିର ସ୍ୱାଧୀନତା। ସ୍ୱାଧୀନତା କେବଳ ଅତୀତର ଏକ ଗୌରବମୟ ଅଧ୍ୟାୟ ନୁହେଁ, ଏହା ଆମର ଆଗାମୀ ଦିନର ଦାୟିତ୍ୱ ମଧ୍ୟ। ଆଜିର ଯୁବପିଢ଼ିର ଶିକ୍ଷା, ଦକ୍ଷତା, ପରିଶ୍ରମ ଓ ସ୍ୱପ୍ନ ହିଁ ଆସନ୍ତାକାଲିର ବିକଶିତ ଭାରତ, ବିକଶିତ ଭାରତର ଭିତ୍ତି ହେବ। ତେଣୁ ଏହି ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆସନ୍ତୁ ଆମେ ଗୋଟିଏ ସଂକଳ୍ପ ନେବା, ଦେଶ ଆମକୁ ଯାହା ଦେଇଛି ତାହା ପାଇଁ କୃତଜ୍ଞ ରହିବା ଏବଂ ନିଜର ଜ୍ଞାନ, ଦକ୍ଷତା ଓ କର୍ମ ମାଧ୍ୟମରେ ଦେଶ ପାଇଁ କିଛି କରିବା। ତେବେ ଶ୍ରୋତାବନ୍ଧୁ, ଏବେ ତ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣଙ୍କ ସଭିଙ୍କଠାରେ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଶେଷ ଅନୁରୋଧଟି ରହିଲା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ସ୍ୱାଧୀନତାର ପୂର୍ବ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ଯୁବସାଥୀ ନନ୍ଦିତା। ପୁଣିଥରେ କଥାବାର୍ତ୍ତା ହେବା ଅନ୍ୟ ଏକ ସନ୍ଧ୍ୟାରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି, ରହିଲି, ନମସ୍କାର।

କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରେଡ଼ି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଗୀତ ଗଜଲ 8:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ରାୟଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାନ୍ 9:16 ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ 9:30 ଶୁଣିବେ ଭାରତର 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ରୂପାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ 10:00 ଶୁଣିବେ ଅନୁରୋଧରେ ଓଡ଼ିଆ କଥା ଚିତ୍ରଗୀତ 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ଶିଳ୍ପୀ ଉସ୍ତାଦ ଗୁଲାମ ମୁସ୍ତାଫା ଏଥିରେ ଶୁଣିବେ ରାଗ ହଂସଧ୍ୱନି ଓ ବସନ୍ତ। ଏଥିରେ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ବନ୍ଦନା କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପୁଷ୍ପାରାଣୀ ନାୟକ, ଉପେନ୍ଦ୍ର କୁମାର ମିଶ୍ର, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ଅକ୍ଷୟ ମହାନ୍ତି। ସକାଳ 6:30 ଶୁଣିବେ 80ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 6:40 ରହିଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:00 ଶୁଣିପାରିବେ ଭାରତର 80ତମ ସ୍ୱାଧୀନତା ଦିବସରେ ନୂଆଦିଲ୍ଲୀରେ ଲାଲକିଲ୍ଲା ପ୍ରାଚୀରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପତାକା ଉତ୍ତୋଳନ ଓ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। 8:30 ଶୁଣିବେ ଦେଶଭକ୍ତି ଗୀତ, ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। 9:30 ହିନ୍ଦୀ କଥାଚିତ୍ର ଗୀତ, ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:00। ଦିନ 12:00 ରହିଛି ଦେଶଭକ୍ତି ଗୀତ, ଶିଳ୍ପୀମାନେ ହେଲେ ଶୈଳଭମା ମହାପାତ୍ର ଏବଂ ଗଗନ ବିହାରୀ ସ୍ୱାଇଁ। ସୁଗମ ସଙ୍ଗୀତ ପ୍ରଚାର କରିବ ଦିନ 12:30, ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ଅକ୍ଷୟ ମହାନ୍ତି ଏବଂ ସୁଭାଷ ଦାସ। କାର୍ଯ୍ୟକ୍ରମ ଚାଷର କଥା ପ୍ରଚାର କରିବ ଦିନ 2:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିବେ 2:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ ଦିନ 2:45। ଅପରାହ୍ନ 5:00 ରହିଛି ହିନ୍ଦୀ କଥାଚିତ୍ର ଗୀତ, ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ 5:30। ସନ୍ଧ୍ୟା 6:30 ପ୍ରଚାର କରିବୁ ଲୋକଗୀତ କ୍ରମରେ କେନ୍ଦ୍ର ଗୀତ, ପରିବେଷଣ କରିବେ ଶିଳ୍ପୀ ନବୀନ ଗୁରୁ। ରାତି 7:25 ଜିଲ୍ଲା ହାଜର କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ଏବଂ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଧରିରେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଧନ ରାତି 8:00। 8:15 ଶୁଣିବେ ଭବାନୀପାଟଣାଠାରେ ଉତ୍ସାହ ଉଦ୍ଦୀପନାର ସହ 80ତମ ସ୍ୱାଧୀନତା ଦିବସ ପାଳନର ବେତାର ବିବରଣୀ। କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟ୍ଲାଇଟ୍ 9:15। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିପାରିବେ 80ତମ ସ୍ୱାଧୀନତା ଦିବସରେ ନୂଆଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା

ଅଭିଭାଷଣର ଓଡ଼ିଆ ଭାଷାନ୍ତର ଏବଂ ରାତି 10:30 ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ ଉପରେ ଆଧାରିତ ବିଶେଷ ସମ୍ବାଦ ବିବରଣୀ। ଏଥିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଶୁଣିବା ଭତ୍ରାମାନେ ନଦୀରେ ଘରର ବାସନକୁସନ ସଫା କରିବା ସମୟରେ ଗାଉଥିବା ଗୀତ। ପରିବେଷଣ କରୁଛନ୍ତି ଭାଟାଗୁଡ଼ା ଗ୍ରାମର ମାୟାରାଣୀ ଭତ୍ରା ଏବଂ ସାଥୀ।

ଆଦିବାସୀ ଗୀତକ୍ରମରେ ଶୁଣୁଥିଲେ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ମାୟାରାଣୀ ଭତ୍ରା ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 80ତମ ସ୍ୱାଧୀନତା ଦିବସ। ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଐତିହାସିକ ଲାଲକିଲ୍ଲାଠାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 1000 ମୋବାଇଲ ଟାୱାର ସ୍ଥାପନ କରିବେ ସରକାର। ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଏବଂ ଅବପାତ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ରାତି ପାହିଲେ ଦେଶ 80ତମ ସ୍ୱାଧୀନତା ଦିବସ ପାଳନ କରିବ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଉ କିଛି ସମୟ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ରାଷ୍ଟ୍ରୀୟ ଗାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଭୁବନେଶ୍ୱରରେ ଆସନ୍ତାକାଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଳାହାଣ୍ଡିରେ ଏବଂ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଭଳି କଟକ ବାରବାଟୀ ଷ୍ଟାଡିୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ୍, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଆଦି ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ଘୋଷଣା କରିଛନ୍ତି। ଓଡ଼ିଶାର 17 ଜଣଙ୍କୁ ପୁଲିସ୍ ସେବା ପୁରସ୍କାର ମିଳିବ। 5 ଜଣଙ୍କୁ ସାହସିକତା ଓ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। 10 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପାଇଁ ଚୟନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ପୂର୍ବାହ୍ନ ସମୟରେ ଗୃହ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଆୟୋଜନ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପଦକ ପ୍ରଦାନ କରିବେ। ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଆସନ୍ତା ରବିବାରଠାରୁ ସାଧାରଣ ନାଗରିକଙ୍କ ପାଇଁ ଖୋଲା ରହିବ। ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ପରିଦର୍ଶନ କରିଛନ୍ତି। ପ୍ରତିଦିନ ସକାଳ 10:00ରୁ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ସାଧାରଣ ପର୍ଯ୍ୟଟକ ଉଦ୍ୟାନ ବୁଲି ଦେଖିପାରିବେ। ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍ ଏବଂ ଗୁରୁ ଦିବସରେ ଶିକ୍ଷକମାନଙ୍କୁ ଭ୍ରମଣର ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ପରିଦର୍ଶକମାନେ ରାଷ୍ଟ୍ରପତି ଭବନ ଅନ୍ଲାଇନ୍ ୱେବ୍ସାଇଟ୍ରେ ବୁକିଂ କରିପାରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ପର୍ଯ୍ୟଟନ ସେବା ଓଟିଏସ୍ କ୍ୟାଡରର ଅଧିକାରୀ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ଧଉଳି, ରତ୍ନଗିରି, ଉଦୟଗିରି, ଲଳିତଗିରି ଏବଂ ଜିରାଙ୍ଗ ସମେତ ସମୃଦ୍ଧ ବୌଦ୍ଧ ଐତିହ୍ୟର ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 960 ଓ ଭୁବନେଶ୍ୱରରେ 40 4G BSNL ମୋବାଇଲ୍ ଟାୱାର ସ୍ଥାପନ କରାଯିବ। 5000 ଉର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟ, 1100 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ 6500 ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସମ୍ପ୍ରସାରିତ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଭାରତ ନିଧି DBN ଅନୁଦାନପ୍ରାପ୍ତ ପ୍ରକଳ୍ପ ଓ ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ମୋବାଇଲ୍ ଟାୱାର କାର୍ଯ୍ୟ ଶେଷ ହେବ ବୋଲି BSNLର ଓଡ଼ିଶା ମୁଖ୍ୟ ପ୍ରବନ୍ଧକ DK ବେହେରା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାଇବର ଅପରାଧର ମୁକାବିଲା, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ୍, ବିଦ୍ୟାଳୟ, ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ଦୋଷ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ବ୍ୟାପକ ଅଭିଯାନରେ ରାଜ୍ୟର 35 ପୁଲିସ୍ ଜିଲ୍ଲା ଅନ୍ତର୍ଗତ 20,000 ଉର୍ଦ୍ଧ୍ୱ ବିଦ୍ୟାଳୟ ଏବଂ 2,000 ଉର୍ଦ୍ଧ୍ୱ ମହାବିଦ୍ୟାଳୟ ଆଭାସୀ ଜରିଆରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସାଇବର ଆର୍ଥିକ ଠକେଇ ସମୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଠକେଇର ଶିକାର ହେବା ପରେ ଯଥାଶୀଘ୍ର ଅଭିଯୋଗ କରାଗଲେ ଠକେଇ ଅର୍ଥକୁ ରୋକିବା ଏବଂ ପୁନରୁଦ୍ଧାରର ସମ୍ଭାବନା ଅଧିକ ଥାଏ ବୋଲି ସାଇବର ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ସୁରକ୍ଷିତ ଓ ଦାୟିତ୍ୱବାନ ଡିଜିଟାଲ୍ ସମାଜ ଗଠନ ସମ୍ପର୍କିତ ସାମୁହିକ ସଂକଳ୍ପ ନିଆଯାଇଥିଲା। ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଏବଂ ଅନ୍ୟ ନିୟାମକ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ସମବାୟ କ୍ଷେତ୍ରକୁ ଅଧିକ ଆଧୁନିକ, ପ୍ରଯୁକ୍ତି ନିର୍ଭର, ସ୍ୱଚ୍ଛ, ଦକ୍ଷ ଓ ଆତ୍ମନିର୍ଭର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ଓ ଲ୍ୟାମ୍ସ ଅଧିକାରୀଙ୍କ ପାଇଁ ବୈଷୟିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଶିକ୍ଷଣ କାର୍ଯ୍ୟର ଶୁଭାରମ୍ଭ କରି କହିଛନ୍ତି, ପ୍ୟାକ୍ସ ଓ ଲ୍ୟାମ୍ସ ଅଧିକାରୀମାନଙ୍କୁ ମୌଳିକ କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ୍ କାର୍ଯ୍ୟପ୍ରଣାଳୀ ଓ ଆଇଟି ଉପକରଣର ବ୍ୟବହାରରେ ଦକ୍ଷ କରିବା ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ। ଏହାଦ୍ୱାରା ସମବାୟ ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ଦକ୍ଷ ହୋଇପାରିବ। ପ୍ରଯୁକ୍ତିବିଦ୍ୟାର ବିକାଶ କରି ଯୁବ ବୈଷୟିକ ପ୍ରତିଭାଙ୍କୁ ସ୍ଥାନୀୟ ସ୍ତରରେ ନୂତନ ସୁଯୋଗ ପ୍ରଦାନ କରିବା ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରଠାରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଆଇଟି ଭିତ୍ତିଭୂମିର ବିକାଶ, ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ଆଇଟି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSS/TET ପଞ୍ଜୀକରଣ ଅବଧିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି। ଆସନ୍ତା 23 ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ପୂର୍ବରୁ ପଞ୍ଜୀକରଣର ଅବଧି 17 ଧାର୍ଯ୍ୟ କରାଯାଇଥିଲା। 1947 ଅଗଷ୍ଟ 14 ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।

0: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣିର ତାରିଖ ଗଣମାଧ୍ୟମ ଓ ସମ୍ଭାଦପତ୍ର ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ା ଅଧୀନରେ ଡିଜିଟାଲ୍ ସାକ୍ଷରତା, ଆର୍ଥିକ ସାକ୍ଷରତା ଏବଂ ଅର୍ଥନୈତିକ ସାମାଜିକ ରାଜନୈତିକ ଅଧିକାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ୍ 2026 ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ସମେତ 9 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଆସନ୍ତାକାଲି ପାଳନ କରିବ 80ତମ ସ୍ୱାଧୀନତା ଦିବସ। ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଐତିହାସିକ ଲାଲକିଲ୍ଲାଠାରୁ ଆସନ୍ତାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 1000 ମୋବାଇଲ୍ ଟାୱାର ସ୍ଥାପନ କରିବେ ସରକାର। ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଏବଂ ଅବପାତ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଭାଜନ ବିଭୀଷିକା ସ୍ମୃତି ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1947 ଅଗଷ୍ଟ 15 ଭାରତୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟର ଆରମ୍ଭ କରିଥିଲା। ଦୀର୍ଘ 200 ବର୍ଷର ବ୍ରିଟିଶ ପରାଧୀନତାର ଶୃଙ୍ଖଳକୁ ପ୍ରତିହତ କରି ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା। ତେବେ ସ୍ୱାଧୀନତାର ଏହି ଆନନ୍ଦ ସହିତ ଜଡ଼ିତ ଥିଲା ଦେଶ ବିଭାଜନର ଗଭୀର ଯନ୍ତ୍ରଣାଦାୟକ ପରିସ୍ଥିତି। 14 ଅଖଣ୍ଡ ଭାରତ ଭୂମିରୁ ସୃଷ୍ଟି ହୋଇଥିଲା ଭାରତ ଓ ପାକିସ୍ତାନ 2 ରାଷ୍ଟ୍ର। ଏହି ବିଭାଜନ କେବଳ ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରିନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ ରକ୍ତ, ଅଶ୍ରୁ, ନିର୍ବାସନ ଓ ନିର୍ଯାତନାର କରୁଣ ସାକ୍ଷୀ। ଇତିହାସର ଏହି ବିଷାଦମୟ ଅଧ୍ୟାୟରେ ପ୍ରାଣ ତଥା ଜନ୍ମଭୂମି ହରାଇଥିବା ଲୋକଙ୍କ ଆତ୍ମତ୍ୟାଗ ଏବଂ ସଂଘର୍ଷକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ 14 ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ସୀମାର ଉଭୟ ପାର୍ଶ୍ୱରୁ ପାଖାପାଖି 1,40,00,000 ଲୋକ ନିଜର ଭିଟା ମାଟି, ସମ୍ପତ୍ତି, ପରିବାର ଏବଂ ଅତୀତର ସ୍ମୃତି ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ରାତାରାତି ମଣିଷ ନିଜ ପରିବେଶରେ ପର ହୋଇଯାଇଥିଲା। ସାମ୍ପ୍ରଦାୟିକ ହିଂସା, ଲୁଟ୍ପାଟ, ଗଣହତ୍ୟା ଏବଂ ନିର୍ଯାତନାର ଯେଉଁ ତାଣ୍ଡବଲୀଳା ସୃଷ୍ଟି ହୋଇଥିଲା ତାହା ଆଜି ମଧ୍ୟ ମାନସପଟରେ ଶିହରଣ ସୃଷ୍ଟି କରେ। ପାଖାପାଖି 5-10,00,000 ଲୋକ ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ। 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 14 ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜନ ବିଭୀଷିକା ସ୍ମୃତି ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଗୀତ ରଚନା କରିଛନ୍ତି ରାଜକିଶୋର ଦାସ।

ସମବେତ କଣ୍ଠରେ ଶୁଣୁଥିଲେ କେତୋଟି ଦେଶ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର କାର୍ଯ୍ୟକ୍ରମ ଗୀତ ଗଜଲ, କଣ୍ଠଶିଳ୍ପୀ ରମନ କପୁର, ସ୍ୱରସଂଜନା ସତୀଶ ଶର୍ମା, ଗୀତିକାର ପମ୍ କପୁର।

0: କାର୍ଯ୍ୟକ୍ରମ ଗୀତ ଓ ଗଜଲ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଓଡ଼ିଆରେ ସମ୍ବାଦ ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି। ଦେଶପ୍ରେମ ଭାବନା ସହିତ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ନିଜକୁ ସମର୍ପିତ କରିବା ନିମନ୍ତେ ଦେଲେ ଆହ୍ୱାନ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଲାଗି ଏହାର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଦେଶର ଗ୍ରାମାଞ୍ଚଳର ପରିବାରବର୍ଗଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଜଲ ଜୀବନ ମିଶନ ଆଜି ସଫଳତାର ସହ ପୂର୍ଣ୍ଣ କରିଛି 7 ବର୍ଷ। ଏକ ସମାବେଶୀ ଦେଶପ୍ରେମର ଭାବନା ସହିତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ପୂରଣ ଲାଗି ନିଜକୁ ସମର୍ପିତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖି ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି 14 ଅଗଷ୍ଟରେ ଦେଶ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ବିଭାଜନ ଯୋଗୁଁ ହିଂସାରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ରାଷ୍ଟ୍ରପତି କହିଛନ୍ତି 1947 ଅଗଷ୍ଟ 15 ଭାରତ ସ୍ୱାଧୀନ ହୋଇଥିଲା। ସ୍ୱାଧୀନତାର ସାର୍ଥକତା ହେଉଛି ଦେଶର ସମସ୍ତ ନାଗରିକ ଯେପରି ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ଲାଗି ଉପଲବ୍ଧ ସୁଯୋଗର ସଦ୍ ଉପଯୋଗ କରିପାରିବେ। ତେବେ ଦେଶବାସୀଙ୍କର ଏହି ଆଶା

0: ପୂରଣ କରିବା ସହିତ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖି ଇତିମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ଜନସାଧାରଣଙ୍କ ଦ୍ୱାରା ପ୍ରଣୀତ ଦେଶର ସମ୍ବିଧାନ ଜନସହଭାଗିତାର ଭିତ୍ତି ଉପରେ ପ୍ରତିଷ୍ଠିତ। ଭାରତ ଗଣତନ୍ତ୍ରର ଜନ୍ମଭୂମି। ଦେଶବାସୀଙ୍କ ମଧ୍ୟରେ ଜନସହଭାଗିତାର ଭାବନା ସର୍ବଦା ନିହିତ ରହି ଆସିଛି ଏବଂ ନୂତନ ଉତ୍ସାହ ଉଦ୍ଦୀପନା ସହିତ ଏହି ପରମ୍ପରାକୁ ଦେଶବାସୀ ଆଗେଇ ନେବାରେ ସଫଳ ହୋଇଛନ୍ତି। ଦେଶର ସମ୍ବିଧାନ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି,
1: प्रतिष्ठा और अवसर की समानता तथा व्यक्ति की गरिमा हमारे संविधान के प्रमुख आदर्श है। आज साधारण पृष्ठभूमि के लोग अनेक क्षेत्र असाधारण योगदान दे रहे हैं। इससे मेरा ये विश्वास दृढ़ होता है कि आज के भारत में हर व्यक्ति बड़े सपने देख भी सकता है और उन्हें पूरा भी कर सकता है।
0: ରାଷ୍ଟ୍ରପତି କହିଛନ୍ତି, ଦେଶରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ରାଷ୍ଟ୍ରୀୟ ଜନକଲ୍ୟାଣକାରୀ ଅଭିଯାନଗୁଡ଼ିକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଲୋକଙ୍କର ସକ୍ରିୟ ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଆମ ଗଣତନ୍ତ୍ରର ଏକ ପ୍ରେରଣାଦାୟକ ସଫଳତା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି, ସମ୍ବିଧାନରେ କାର୍ଯ୍ୟକାରିତା, ବିଧାନପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଜନପ୍ରତିନିଧିଙ୍କର କର୍ତ୍ତବ୍ୟ ହେଉଛି ଲୋକଙ୍କ ଆକାଂକ୍ଷାକୁ ବିଧାନପାଳିକାରେ ବ୍ୟକ୍ତ କରିବା। ଦେଶ ଏବଂ ଦେଶବାସୀଙ୍କ ସ୍ୱାର୍ଥରେ ଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ୱ। ସେହିଭଳି ସମ୍ବଳର ଅଭାବ ଯୋଗୁଁ ଯେପରି କୌଣସି ବ୍ୟକ୍ତି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ହେଉଛି ନ୍ୟାୟିକ ବ୍ୟବସ୍ଥାର କର୍ତ୍ତବ୍ୟ। ଏହି ତିନୋଟି ବର୍ଗ ନିଜ ନିଜ ସୀମା ପରିସରରେ ରହି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦ୍ରୁତ ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ଐତିହ୍ୟ ଓ ବିକାଶ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା ଦେବା ସହିତ ଦଶନ୍ଧି ଦଶନ୍ଧି ଧରି ବିକାଶରେ ପ୍ରତିବନ୍ଧକ ସାଜିଥିବା ଅନେକ ବାଧା ଦୂର କରିବାରେ ଭାରତ ସଫଳତାର ସାକ୍ଷୀ ପାଲଟିଛି ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ମହିଳା ଶିକ୍ଷା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପିତ ହେବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେ ବାହାରକୁ ଅଣାଯାଇ ପାରିଛି। ଏତଦ୍ବ୍ୟତୀତ ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ପ୍ରାୟ 69 କୋଟି ହିତାଧିକାରୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 32 କୋଟିରୁ ଅଧିକ ଖାତାଧାରୀ ମହିଳା ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ମାଗଣା ରାସନ ଯୋଗାଣ ମାଧ୍ୟମରେ 80 କୋଟିରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଏହାଛଡ଼ା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 60 କୋଟି ଲୋକଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। କିଷାନ ସମ୍ମାନ ନିଧି ଯୋଜନା ଓ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶରେ ରାଜପଥ, ଜଳପଥ, ରେଳପଥ ଓ ବିମାନପଥ ଭଳି ଆଧୁନିକ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି, ଯାହାକି ନୂତନ ଉଦ୍ୟୋଗ ଲାଗି ସୁଯୋଗ ଏବଂ ନିଯୁକ୍ତି ସୃଷ୍ଟି କରିବା ସହିତ ନିବେଶକଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛି। ରାଷ୍ଟ୍ରପତି କହିଛନ୍ତି, ରାଷ୍ଟ୍ରୀୟ ସ୍ୱାର୍ଥ ହିଁ ଭାରତର ବୈଦେଶିକ ନୀତିର ମୂଳଦୁଆ। ଶାନ୍ତି, ସହଯୋଗ, ଆଲୋଚନା ଏବଂ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ଆମ ବୈଦେଶିକ ନୀତିର ସ୍ତମ୍ଭ ଭାବେ ପରିଗଣିତ ହୋଇଥାଏ। ଆର୍ଥିକ ସହଯୋଗ ଏବଂ ବାଣିଜ୍ୟିକ କାରବାର ବୃଦ୍ଧି କରିବା ସହିତ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ଇତିମଧ୍ୟରେ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏତଦ୍ବ୍ୟତୀତ ଗ୍ଲୋବାଲ୍ ସାଉଥ୍ର ଦେଶଗୁଡ଼ିକ ମଧ୍ୟରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ସହିତ ନିଜର ଏକ ବିଶ୍ୱସ୍ତ ଭାଗିଦାରୀର ଭୂମିକା ନିମନ୍ତେ ବିଶ୍ୱ ମଞ୍ଚରେ ଆମ ଦେଶର ମର୍ଯ୍ୟାଦା ଓ ପ୍ରଭାବ ବୃଦ୍ଧି ପାଇଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି, 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ସମାବେଶୀ ବିକାଶ ଓ କଲ୍ୟାଣ। ଦେଶର ପ୍ରତ୍ୟେକ ଗ୍ରାମ, ସହର ଓ ପ୍ରତ୍ୟେକ ପରିବାରର ଲୋକେ ଅଧିକ ସୁସ୍ଥ, ସୁଖୀ ଓ ସମୃଦ୍ଧ ଜୀବନଯାପନ କରିବାର କାମନା କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଏହି ଉତ୍ସବର ନେତୃତ୍ୱ ନେବେ। ଭାରତୀୟ ବାୟୁସେନାର 2 Mi-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପୁଷ୍ପବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀ

ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହି ସମାରୋହକୁ ଦେଖିବା ପାଇଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରୁ ପିଏମ୍ ବିଶ୍ୱକର୍ମା ଯୋଜନାର 100 ଜଣ ହିତାଧିକାରୀଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସମ୍ମାନ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ସମାରୋହରେ ପିଏମ୍ ବିଶ୍ୱକର୍ମା ହିତାଧିକାରୀଙ୍କର ଅଂଶଗ୍ରହଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି କାରିଗର ଓ ଶିଳ୍ପୀମାନଙ୍କର ଅବଦାନର ସ୍ୱୀକୃତି ବୋଲି ମନ୍ତ୍ରଣାଳୟ କହିଛି। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆକାଶବାଣୀ ମାଧ୍ୟମରେ ଦେଶର ଯବାନମାନଙ୍କୁ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି। ସେ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍

0: ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆକାଶବାଣୀ ମାଧ୍ୟମରେ ଦେଶର ଯବାନମାନଙ୍କୁ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି। ସେ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି। ନିଜର ସୁରକ୍ଷା ଲାଗି ଆବଶ୍ୟକ ଉତ୍ପାଦଗୁଡ଼ିକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରିବା ସହିତ ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ପ୍ରତିରକ୍ଷା ବିନିର୍ମାଣ ହବ୍ ଏବଂ ଏକ ପ୍ରମୁଖ ପ୍ରତିରକ୍ଷା ରପ୍ତାନୀକାରୀ ଦେଶ ଭାବେ ଉଭା ହୋଇଛି ବୋଲି ଶ୍ରୀ ସିଂ କହିଛନ୍ତି।
1: हमारी सरकार ने रक्षा क्षेत्र में आत्मनिर्भरता को हमेशा सर्वोच्च प्राथमिकता दी है। आज भारत केवल अपनी सुरक्षा आवश्यकताओं को पूरा करने वाला देश ही नहीं रहा, बल्कि हम ग्लोबल डिफेंस मैन्युफैक्चरिंग और डिफेंस एक्सपोर्ट्स के क्षेत्र में एक उभरती हुई शक्ति बन चुके हैं।
2: हमारा घरेलू रक्षा उत्पादन जो 2014 तक मात्र 46,000 करोड़ रुपए हुआ करता था, वो वित्त वर्ष 2025-26 में रिकॉर्ड 1,78,000 करोड़ रुपए पर पहुंच गया है।
0: ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରବର୍ଗଙ୍କୁ ନିରାପଦ ଓ ନିରନ୍ତର ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଜଲ୍ ଜୀବନ ମିଶନର ସଫଳତାକୁ ଆଜି 7 ବର୍ଷ ପୂର୍ତ୍ତି ହୋଇଛି। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2019 ଏହି ମିଶନ ଆରମ୍ଭ ହେବା ସମୟରେ 3,23,00,000 ପରିବାର ଏଥିରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହାର ହିତାଧିକାରୀଙ୍କ ସଂଖ୍ୟା 15,91,00,000ରେ ପହଞ୍ଚିଛି। ଏହି ମିଶନ ଅଧୀନରେ 2,00,000 ଅଧିକ ଗ୍ରାମ ହର୍ ଘର୍ ଜଲ୍ ପ୍ରମାଣପତ୍ର ହାସଲ କରିବାରେ ସଫଳ ହୋଇଛନ୍ତି। ଏହାଛଡ଼ା 12,68,00,000 ଅଧିକ ଅତିରିକ୍ତ ଗ୍ରାମୀଣ ପରିବାରବର୍ଗଙ୍କୁ ଜଳ ସଂଯୋଗ କରାଯାଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି। ଦେଶପ୍ରେମ ଭାବନା ସହିତ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ନିଜକୁ ସମର୍ପିତ କରିବା ନିମନ୍ତେ ଦେଲେ ଆହ୍ୱାନ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଏବଂ ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ରତିରକ୍ଷା କ୍ଷେତ୍ର ଗଠନ କରିବା ଲାଗି ଏହାର ଆଧୁନିକୀକରଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସ୍ମୃତିରେଖା ତାରିଣିଆ। ରାୟଗଡ଼ା ଜିଲ୍ଲାରେ ନିୟମଗିରି ଅଞ୍ଚଳର ଗ୍ରାମୀଣ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଆମ ରାସ୍ତା ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରାୟ 10,28,00,000 ଟଙ୍କା ବ୍ୟୟରେ ମୁନିଗୁଡ଼ା ବ୍ଲକ୍ରେ 10.3 କିଲୋମିଟର ଗ୍ରାମୀଣ ସଡ଼କ ଏବଂ 24 କ୍ରସ୍ ଡ୍ରେନେଜ୍ ନିର୍ମାଣ କରାଯିବ। ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକଙ୍କ ଯାତାୟତ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ସୁବିଧା ବୃଦ୍ଧି ପାଇବ ବୋଲି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି।
5: ଏରିଆ ରାୟଗଡ଼ାରେ ଅଛି ନିୟମଗିରି ହିଲ୍ସରେ ଡୁଙ୍ଗରିଆ କନ୍ଦ ଆଉ ପୋଟାସିଂରେ ଆମର ଲାଞ୍ଜିଆ ସୌରା। 20 ବର୍ଷ ଯାଇ ଏଥିରେ ରାସ୍ତା କନେକ୍ଟିଭିଟି ନଥିଲା, ଯେହେତୁ ଅତ୍ୟନ୍ତ ପାହାଡ଼ିଆ ଅଞ୍ଚଳ ଅଛି ଓ ଛୋଟ ଛୋଟ ସ୍କାଟର୍ଡ ହାବିଟେସନ୍ ଅଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4 ଆଉ ମିଶନ ପୋୱାରରେ ଗୁଡ଼ାଇ ପ୍ରୋଜେକ୍ଟ ଲଞ୍ଚ ହୋଇଛି। ତା ଛଡ଼ା ବି ପପୁଲେସନ୍ କ୍ରାଇଟେରିଆରେ ଯେଉଁ ହାବିଟେସନ୍ ବସିଲେ ନାହିଁ ସେମାନଙ୍କ ପାଇଁ ରୋଡ୍ କନେକ୍ଟିଭିଟି ଶୀଘ୍ର ଦେବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଆଉ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ରେ ତାଙ୍କର ଆଜି ଗୋଟେ MOU ହୋଇଛି। ଯେହେତୁ ରାୟଗଡ଼ା ଗୋଟେ ଆସ୍ପିରେସନାଲ୍ ଡିଷ୍ଟ୍ରିକ୍ଟ ଆଉ MCL ଆମକୁ ସପୋର୍ଟ କରୁଛି। ଆଜି ମୁନିଗୁଡ଼ା ବ୍ଲକର ଯେଉଁ ନିୟମଗିରି ଅଞ୍ଚଳ ଅଛି ସେଠାରେ ପ୍ରାୟ 9-10 ବସ୍ତିକୁ କନେକ୍ଟ କରିବା ପାଇଁ ପ୍ରାୟ 10-12 କିଲୋମିଟର ରାସ୍ତା କରିବା ପାଇଁ 10 କୋଟି ଟଙ୍କାର MOU ହସ୍ତାକ୍ଷର ହେଉଛି। ଆଉ ସେଠାରେ MCL ଆମକୁ ସେ ସାହାଯ୍ୟ କରିବ ଓ ବ୍ଲକ ପ୍ରଶାସନ ସେ ସବୁ ରାସ୍ତା କରିକି ପ୍ରାୟ 500-600 ଲୋକ, କିନ୍ତୁ ଦେ ଆର୍ ସ୍କାଟର୍ଡ ଆକ୍ରସ୍ ଭେରିୟସ୍ ହାବିଟେସନ୍ସ, ସେମାନଙ୍କୁ ରାସ୍ତା ଯୋଗାଯୋଗ ମିଳିବ। ରାସ୍ତା ଗଲେ ଆମ୍ବୁଲାନ୍ସ ଯିବ, ବିଡ଼ିଓ ତହସିଲଦାର ସମସ୍ତଙ୍କ ଗାଡ଼ି ଯିବ, ସେ ଲୋକଙ୍କ ପାଇଁ ଭତ୍ତା ଆଉ ଚାଉଳ ରାସନ ନେବା ପାଇଁ ତାଙ୍କୁ ବି ସୁବିଧା ହେବ, ସେମାନଙ୍କୁ ବି ତଳେ ଆସିକି ଆହୁରି ଲୋକଙ୍କ ସାଙ୍ଗେ ମିକ୍ସ ହେବା ପାଇଁ ସମ୍ଭାବନା ହେବ ଆଉ ପ୍ରଶାସନ ବି ତାଙ୍କ ପାଖରେ ସବୁ ଦୁଃଖ ସୁଖ ବୁଝିବା ପାଇଁ ଆମେ ପହଞ୍ଚି ପାରିବୁ। ତ ଆମେ ଭାବୁଛୁ ଏଇଟା ନିୟମଗିରି ଅଞ୍ଚଳ ଆମର ଡୁଙ୍ଗରିଆ କାନ୍ଦ ଲୋକଙ୍କ ପାଇଁ ଗୋଟେ ଭଲ ପଦକ୍ଷେପ।
4: ରାୟଗଡ଼ା ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ

0: ଗତ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ତ୍ରିରଙ୍ଗା, ବାଇକ୍ ରାଲି, ପଦଯାତ୍ରା, ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା ସହ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ନୀରବ ପ୍ରାର୍ଥନା, କ୍ଷୁଦ୍ର ନାଟକ ଓ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯିବ। ଶେଷ ଦିନ ବନ୍ଦେ ମାତରମ୍ କନ୍ସର୍ଟ ଓ ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜିଲ୍ଲାରେ 1,00,000 ତ୍ରିରଙ୍ଗା ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଘରେ ଘରେ ପହଞ୍ଚାଯାଇଛି। ରାୟଗଡ଼ାରେ ପ୍ରସ୍ତାବିତ ବୃହତ୍ ଆଲୁମିନା ରିଫାଇନେରୀ ଓ ଆନୁଷଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଓ କରନ୍ ଆଦାନୀ। ପ୍ରାୟ 1,08,000 କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପରେ ବୃହତ୍ ଆଲୁମିନା ରିଫାଇନେରୀ, ଆଲୁମିନିୟମ୍ ସ୍ମେଲ୍ଟର, ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ ଏବଂ ଶକ୍ତି ପ୍ରକଳ୍ପ ସ୍ଥାପନର ପ୍ରସ୍ତାବ ରହିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। ବିଷମକଟକ, ମୁନିଗୁଡ଼ା ଓ ରାୟଗଡ଼ାରେ ଶୋଭାଯାତ୍ରା, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଓ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ରାୟଗଡ଼ାରେ ଆସ ଖେଳିବା ଆସ ଶିଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଙ୍ଗନବାଡ଼ି ବ୍ୟବସ୍ଥା ମାଧ୍ୟମରେ ଶିଶୁଙ୍କ ଶିକ୍ଷା ଓ ବିକାଶକୁ ଅଧିକ ଗତିଶୀଳ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 80ତମ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବା ପାଇଁ ରାୟଗଡ଼ାର ଭିନ୍ନକ୍ଷମ ଶିକ୍ଷାବିତ୍ ଓ ସମାଜସେବୀ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସଙ୍କୁ ରାଷ୍ଟ୍ରପତି ଭବନରୁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି। ଡାକ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ବାସଭବନରେ ପହଞ୍ଚି ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି। ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିପାଇଁ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାକୁ 2ଟି ବର୍ଗରେ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟସ୍ତରୀୟ ଭୋଟର ତାଲିକା ପର୍ଯ୍ୟବେକ୍ଷକ। ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର, ଭାରତକେ ବିକଶିତ ରାଷ୍ଟ୍ରଟି ବଦଲାବାର ଲକ୍ଷ୍ୟ ପୂରା କରବାର ଲାଗି ସମର୍ପିତ ହେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱାଧୀନତା ଦିବସ ଆଗନୁ ଦେଶବାସୀଙ୍କୁ କଲେ ସମ୍ବୋଧନ, ଆଇବାକାଲି ଦେଶ ପାଳନ କରବା 80ତମ ସ୍ୱାଧୀନତା ଦିବସ। ଐତିହାସିକ ଲାଲକିଲ୍ଲାଠାରେ ଆଇବାକାଲି ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରନ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର 17 ଜଣଙ୍କୁ ପୁଲିସ ସେବା ପୁରସ୍କାର ମିଳିବା ଘୋଷଣା କଲେ କେନ୍ଦ୍ର ସରକାର। ଆଉ ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ 1000 4G BSNL ମୋବାଇଲ ଟାୱାର ସ୍ଥାପନା କରିବେ ସରକାର। ଏଥର ପୂରା ଖବର, ଗୋଟିଏ ସମାବେଶୀ ଦେଶପ୍ରେମର ଭାବନା ସହିତ ଭାରତକେ ବିକଶିତ ରାଷ୍ଟ୍ରଟି ବଦଲାବାର ଲକ୍ଷ୍ୟ ପୂରା କରିବାର ଲାଗି ନିଜକେ ସମର୍ପିତ କରବାର୍କେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ଆଗନୁ ରାଷ୍ଟ୍ରପତି ଆଜ ରାଷ୍ଟ୍ର ଉଦ୍ଦେଶ୍ୟ ଅଭିଭାଷଣ ରଖିକରି ଇଟା କହିଛନ୍। ଆଜ 14 ଅଗଷ୍ଟ ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ବିଭାଜନ ଲାଗି ହିଂସାତି ଜୀବନ ହରାଇଥିବା ଲାଖ ଲାଖ ଭାରତୀୟଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍। ରାଷ୍ଟ୍ରପତି କହିଛନ୍, 1947 ଅଗଷ୍ଟ 15 ଭାରତ ସ୍ୱାଧୀନ ହୋଇଥିଲା। ସ୍ୱାଧୀନତାର ସାର୍ଥକତା ହେଉଛି ଦେଶର ସବୁ ନାଗରିକ ଯେନ୍ତା ନିଜର ଆକାଂକ୍ଷା ଆର୍ ସପନ ପୂରା କରବାର ଲାଗି ଉପଲବ୍ଧ ସୁଯୋଗର ସଦୁପଯୋଗ କରିପାରବେ। ହେଲେ ଦେଶବାସୀଙ୍କର ଇ ଆଶା ଆକାଂକ୍ଷା ପୂରା କରବାର ସହିତ ଭାରତକେ ପୃଥିବୀର ଗୋଟିଏ ଆଗୁଆ ରାଷ୍ଟ୍ରଟି ପରିଣତ କରବାର ଲକ୍ଷ୍ୟ ରଖିକରି ଇତାର ଭିତରେ ବହୁତଟେ ପଦକ୍ଷେପ ନିଆଯାଇଛି। ଭାରତର ଲୁକର ଲାଗିଥିବା ଦେଶର ସମ୍ବିଧାନ ଜନସହଭାଗିତାର ଭିତ୍ତି ଉପରେ ପ୍ରତିଷ୍ଠିତ। ଭାରତ ଗଣତନ୍ତ୍ର ଜନ୍ମଭୂମି, ଦେଶବାସୀଙ୍କ ଭିତରେ ଜନସହଭାଗିତାର ଭାବନା ସବୁବେଳେ ରହିଆସିଛି ଆର୍ ନୂଆ ଉତ୍ସାହ ଉଦ୍ଦୀପନା ସହିତ ଏହି ପରମ୍ପରାକେ ଦେଶବାସୀ ଆଗେଇ ନେବାର୍ତ୍ତି ସଫଳ ହୋଇଛନ୍। ରାଷ୍ଟ୍ରପତି କହିଛନ୍, ଦେଶେ କାର୍ଯ୍ୟକାରୀ କରାଯାଇଥିବାର ଭିନ୍ ଭିନ୍ ରାଷ୍ଟ୍ରୀୟ ଜନକଲ୍ୟାଣକାରୀ ଅଭିଯାନମାନଙ୍କେ କାର୍ଯ୍ୟକାରୀ କରାବାର କ୍ଷେତ୍ରରେ ଲୁକର ସକ୍ରିୟ ସହଭାଗିତା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଇଟା ଆମର ଗଣତନ୍ତ୍ରର ଗୋଟିଏ ପ୍ରେରଣାଦାୟକ ସଫଳତା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍। ସମ୍ବିଧାନତି କାର୍ଯ୍ୟକାରିତା ବିଧାନପାଳିକା ଆର୍ ନ୍ୟାୟପାଳିକାର ଦାୟିତ୍ୱ ସ୍ୱଷ୍ଟ ଭାବେ ଧାରିଛି ଯେ ଜନପ୍ରତିନିଧିମାନଙ୍କର କର୍ତ୍ତବ୍ୟ ହେଉଛି ଲୁକର ଆକାଂକ୍ଷାକେ ବିଧାନପାଳିକାଥି ରଖବାର। ଦେଶ ଆର୍ ଦେଶବାସୀଙ୍କ ସ୍ୱାର୍ଥତି ଥିବା ନୀତିମାନଙ୍କୁ କାର୍ଯ୍ୟକାରୀ କରବାରଟା କାର୍ଯ୍ୟପାଳିକାର ଦାୟିତ୍ୱ ଆଏ। ସେନ୍ତା ସମ୍ବଳର ଅଭାବ ଲାଗି ଯେନ୍ତା କେନ୍ସି ଲୋକ ନ୍ୟାୟନୁ ବଞ୍ଚିତ ନାଇଁ ହୁଅନ୍, ସେଟାକେ ସୁନିଶ୍ଚିତ କରବାରଟା ହେଉଛି ନ୍ୟାୟିକ ବ୍ୟବସ୍ଥାର କର୍ତ୍ତବ୍ୟ। ଏହି ତିନିଟା ବର୍ଗ ନିଜ ନିଜର ସୀମା ପରିସରଥି ରହିକରି ଦେଶ ଆଉ ଦେଶର ଲୋକର କଲ୍ୟାଣ ଲାଗି ସଫଳତାର ସହିତ କାମ କରୁଛନ୍। ଏଇଟା ସାରା ପୃଥିବୀ ଲାଗି ଗୋଟିଏ ଉଦାହରଣ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍। ଦ୍ରୁତ ଆର୍ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରବାର ଉଦ୍ଦେଶ୍ୟ ଗଲା 10 ବର୍ଷନୁ ଅତକା ସମୟ ଭିତରେ ଭିନ୍ ଭିନ୍ କ୍ଷେତ୍ରରେ ବହୁତଟେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ସେନ୍ତା ଐତିହ୍ୟ ଆର୍ ବିକାଶ ଭିତରେ ସମନ୍ୱୟକେ ପ୍ରାଥମିକତା ଦେବାର ସହିତ ଦଶନ୍ଧି ହେଲା ବିକାଶତି ପ୍ରତିବନ୍ଧକ ସାଜିଥିବାର ବହୁତଟେ ବାଧା ଦୂର କରବାର୍ତ୍ତି ଭାରତ ସଫଳତାର ସାକ୍ଷୀ ହୋଇଛି ବୋଲି ସେ କହିଛନ୍। ଏହି ସମୟ ଭିତରେ ମହିଳା ଶିକ୍ଷା କ୍ଷେତ୍ର ନୂଆ ମାନଦଣ୍ଡ ସ୍ଥାପିତ ହେବା ସହିତ 25 କୋଟିନୁ ଅତକା ଲୁକୁ ଦାରିଦ୍ର୍ୟ ସୀମାରେଖା ବାହାରକେ ଅଣାଯାଇ ପାର୍ବା। ଇତାର ଛଡ଼ା ପୃଥିବୀର ସବୁନୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନତି ପାଖାପାଖି 59 କୋଟି ହିତାଧିକାରୀ ବ୍ୟାଙ୍କିଂ ବ୍ୟବସ୍ଥାତି ଯୋଡ଼ି ହୋଇଛନ୍। ସେମାନଙ୍କର ଭିତରୁ 32 କୋଟିନୁ ଅତକା ଖାତାଧାରୀ ମହିଳା ବୋଲି ରାଷ୍ଟ୍ରପତି କହିଛନ୍।
1: ପଚିଶ କରୋଡ଼ ସେ ଅଧିକ ଲୋକଙ୍କ ଗରିବୀ ସେ ମୁକ୍ତି ଦିଲାନେ ମେ ସଫଳତା ମିଳି ହେ। ବିଶ୍ୱକେ ସବସେ ବଡ଼ି ବିତ୍ତୀୟ ସମାବେଶ କି ଯୋଜନା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେ ତହତ ଲଗଭଗ 59 କରୋଡ଼ ଖାତାଧାରକ ବ୍ୟାଙ୍କିଂ ବ୍ୟବସ୍ଥା ସେ ଜୁଡ଼ ଚୁକେ ହେ। ଉନ୍ମେ 32 କରୋଡ଼ ସେ ଅଧିକ ମହିଳା ଖାତାଧାରକ ସାମିଲ ହେ।
0: ସେ କହିଛନ୍, ମାହାଲିଆ ରାସନ ଯୋଗାଣ ଜରିଏ 80 କୋଟିନୁ ଅତକା ଲୁକ ଲାଗି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଇତାର ଛଡ଼ା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନତି 60 କୋଟି ଲୁକୁ ଫି ବଛର 5 ଲକ୍ଷ ଟଙ୍କା ତକ ମାହାଲିଆ ସ୍ୱାସ୍ଥ୍ୟସେବା ଦିଆଯାଉଛି। କିଷାନ ସମ୍ମାନ ନିଧି ଯୋଜନା ଆଉ କିଷାନ କ୍ରେଡିଟ୍ କାର୍ଡ଼ ଜରିଏ ଚାଷୀମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍। ଶ୍ରୀମତୀ ମୁର୍ମୁ କହିଛନ୍, ଦେଶେ ରାଜପଥ ଜଲପଥ ରେଳପଥ ଆର୍ ବିମାନପଥ ବାଗିର ଆଧୁନିକ ଭିଭିଭୂମିର ଅଦ୍ଭୁତପୂର୍ବ ବିକାଶ ହୋଇଛି ଯେନ୍ଟାକି ନୂଆ ଉଦ୍ୟୋଗ ଲାଗି ସୁଯୋଗ ଆର୍ ନିଯୁକ୍ତି ସୃଷ୍ଟି କରବାର ସହିତ ନିବେଶମାନଙ୍କର ଆତ୍ମବିଶ୍ୱାସ ବିଲ୍ ବଢ଼ାବାର୍ତ୍ତି ସାହାଯ୍ୟ ଦେଇଛି। ସେ କହିଛନ୍, 2047 ତ ଗୋଟିଏ ବିକଶିତ ଭାରତ ଗଠନ ସପନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଫି ଭାରତୀୟଙ୍କର ସମାବେଶୀ ବିକାଶ ଆର୍ କଲ୍ୟାଣ। ଦେଶର ଫି ଗାଁ ସହର ଆର୍ ଫି ପରିବାରର ଲୋକେ ଅତକା ସୁସ୍ଥ ସୁଖୀ ଆର୍ ସମୃଦ୍ଧ ଜୀବନଯାପନ କରବାର

0: କାମନା କରିକି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍।
1: ସ୍ୱାଧୀନତା କେ ଶତାବ୍ଦୀ ବର୍ଷ 2047 ତକ ବିକଶିତ ଭାରତ କେ ନିର୍ମାଣ କେ ଲିଏ ହମ ଆଗେ ବଢ଼ ରହେ ହୈଁ। ଅନ୍ତୋଦୟ କି ଭାବନା କେ ସାଥ ହମାରା ସଂକଳ୍ପ ହେ କି ବିକାଶ କା ଲାଭ ପ୍ରତ୍ୟେକ ବ୍ୟକ୍ତି ତକ ପହଞ୍ଚେ। ଆପଣ ସମୃଦ୍ଧ ବିରାସତ ଓ ସ୍ୱାଧୀନତା ସଂଗ୍ରାମ କେ ଆଦର୍ଶ କୁ ଆପଣାତେ ହୁଏ ହମ ଆଧୁନିକ ବିକାଶ କେ ମାର୍ଗ ପର ଅଗ୍ରସର ହେ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଜରିଏ ଆୟୋଜନ ଜାଗାନ ଫୁଲ ଝିଣ୍ଟାଯିବା। ରାଷ୍ଟ୍ରୀୟ ଗାନ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ପହିଲା ଥର ଲାଗି ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯିବା। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି କ୍ୟାଡେଟ୍ ଆଉ ମାଇ ଭାରତର ସ୍ୱେଚ୍ଛାସେବୀମାନେ ବନ୍ଦେ ମାତରମ୍ ଗାଇବେ। ଇତାରୁତୁରୁ ଜାତୀୟ ସଙ୍ଗୀତ ଗାନ କରାଯିବା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଆଇବାକାଲ ଭୁବନେଶ୍ୱରନ ପାଳନ କରାଯିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ସମ୍ମିଳିତ ପରେଡ୍ଥି ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଳାହାଣ୍ଡିନ ଆଉ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ନ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ଯୋଗଦେବେ। ସେନ୍ତା ସମ୍ବଲପୁରନ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବେ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ ଅଗ୍ନିଶମ ସେବା ହୋମଗାର୍ଡ ଆର୍ ସିଭିଲ୍ ଡିଫେନ୍ସ ସେବାର 1057 ଜଣ କର୍ମଚାରୀଙ୍କ ଲାଗି ବୀରତ୍ୱ ଆଉ ସେବା ପଦକ ଘୋଷଣା କରିଛନ୍। ଏତାର୍ ଭିତରେ ଓଡ଼ିଶାର 17 ଜଣଙ୍କୁ ପୁଲିସ ସେବା ପୁରସ୍କାର ମିଳିବା, 5 ଜଣଙ୍କୁ ସାହସିକତା ଆଉ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ଲାଗି ବଛାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଆର୍ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବା, 10 ଜଣଙ୍କୁ ପ୍ରଶଂସନୀୟ ପଦକ ଲାଗି ବଛାଯାଇଛି। ସେଆଡ଼େ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଆଇବାକାଲ ସକାଳବେଳା ଗୃହ ବିଭାଗ ତରଫ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଆୟୋଜନ କରାଯିବା। ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇକରି ପଦକ ପ୍ରଦାନ କରିବେ। ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ 960 ଆର୍ ଭୁବନେଶ୍ୱରନ 40 4G BSNL ମୋବାଇଲ ଟାୱାର ସ୍ଥାପନା କରାଯିବା ବୋଲି BSNL ଓଡ଼ିଶା ମୁଖ୍ୟ ପ୍ରବନ୍ଧକ ଡିକେ ବେହେରା କହିଛନ୍। ସେ କହିଛନ୍, ରାଜ୍ୟର 5000 ଅଧିକା ମାଧ୍ୟମିକ ବିଦ୍ୟାଳୟ, 1100 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆର୍ 6500 ଅଧିକା ସ୍ୱାସ୍ଥ୍ୟକେନ୍ଦ୍ରକେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସମ୍ପ୍ରସାରିତ କରାଯିବା। କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନୀତି DBN ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଆର୍ ରାଜ୍ୟ ସରକାର ଇତାର ସବୁ ଖର୍ଚ୍ଚା ଉଠାବେ ବୋଲି ଶ୍ରୀ ବେହେରା କହିଛନ୍। ସାଇବର ଅପରାଧର ମୁକାବିଲା ଛାତ୍ରଛାତ୍ରୀ ଆର୍ ଯୁଆନ ପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଆଉ ଦାୟିତ୍ୱବାନ ଡିଜିଟାଲ ନାଗରିକ ଭାବେ ଗଢ଼ବାର ଉଦ୍ଦେଶ୍ୟ ଓଡ଼ିଶା ପୁଲିସ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଆର୍ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗତି ସାରା ରାଜ୍ୟ ସାଇବର ସଚେତନତା ଅଭିଯାନ ଆୟୋଜିଛି। କ୍ରାଇମବ୍ରାଞ୍ଚର ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନଟି ରାଜ୍ୟର 35 ପୁଲିସ ଜିଲ୍ଲା ଅଧୀନତି ଥିବା 20,000 ଅଧିକା ବିଦ୍ୟାଳୟ ଆର୍ 2,000 ଅଧିକା ମହାବିଦ୍ୟାଳୟ ଆଭାସୀ ଜରିଏ ସାମିଲ ହୋଇଥିଲେ। ଏଥି ସାଇବର ଆର୍ଥିକ ଠକେଇ ସମିତି ତୁର୍ତ୍ତି ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। 1947 ଅଗଷ୍ଟ 14 ଆଜିର ଦିନେ ଦେଶ ବିଭାଜନ ହୋଇଥିଲା। ଏ ଦିନକେ ସୁର କରିକି ଦେଶେ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଘୋଷଣା ଅନୁସାରେ 2021 ଫି ବଛର ଆଜିର ଦିନେ ଏହି ଦିବସ ପାଳନ କରାଯାଉଛି। ଏହି ବିଭାଜନ ଖାଲି ଭୂଖଣ୍ଡର ସୀମାକେ ଧାରିଜ ନେଇ କରିଥିଲା। ଏଇଟା ଥିଲା ଲାଖ ଲାଖ ନିରୀହ ଲୁକର ରକତ, ଲୁହ, ନିର୍ବାସନ ଆଉ ନିର୍ଯାତନାର କରୁଣ ସାକ୍ଷୀ। ସୀମାର ଦୁଇ ଫାଲୁ ପାଖାପାଖି 1,40,00,000 ଲୋକ ନିଜର ଭିଟାମାଟି, ସମ୍ପତ୍ତି, ପରିବାର ଆଉ ଅତୀତ ସ୍କୃତିକେ ଛାଡ଼ିକରି ଶରଣାର୍ଥୀ ହିସାବରେ ଅଲଗା ଜାଗାକେ ଯିବାରକେ ବାଧ୍ୟ ହୋଇଥିଲେ। ପାଣିପାଗ ରାଜ୍ୟର 4 ଜିଲ୍ଲାର ବୟଡ଼ ସ୍ଥିତି ଦେଖାଦେଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍। ସେ କହିଛନ୍, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଉ ମୟୂରଭଞ୍ଜ ଜିଲ୍ଲାର 45 ପଞ୍ଚାୟତ ବୟଡ଼ ପ୍ରଭାବିତ ହୋଇଛି। ବୈତରଣୀ ନଦୀନ ବୟଡ଼ ଲାଗି ଭଦ୍ରକ ଆର୍ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି। ଆଘନୁ ହୋଇଥିବାର ଘାଇ ଦେଇକରି ବୟଡ଼ ପାଇଁ ଆସୁଛି। ଓଡ୍ରାଫ୍ର 10 ଆଉ ଏନ୍ଡିଆର୍ଏଫ୍ର 7 ଦଳକେ ଉଦ୍ଧାର କାମଥି ଲଗାଯାଇଛି ବୋଲି ଶ୍ରୀ ପାଟିଲ କହିଛନ୍। ଭାରତକେ ବିକଶିତ ରାଷ୍ଟ୍ରତି ବଦଲାବାର ଲକ୍ଷ୍ୟ ପୂରା କରିବାର ଲାଗି ସମର୍ପିତ ହେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସ୍ୱାଧୀନତା ଦିବସ ଆଗନୁ ଦେଶବାସୀଙ୍କୁ କଲେ ସମ୍ବୋଧନ। ଆଇବାକାଲ ଦେଶ ପାଳନ କରିବା 80ତମ ସ୍ୱାଧୀନତା ଦିବସ। ଐତିହାସିକ ଲାଲକିଲ୍ଲାଠାରେ ଆଇବାକାଲ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଆଉର୍ ରାଜ୍ୟର ସବୁ ସହର ଆର୍ ଗାଁ ଇଲାକାନ 1000 4G BSNL ମୋବାଇଲ ଟାୱାର ସ୍ଥାପନା କରିବେ ସରକାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଶୁଣନ୍ତୁ ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀ ନମସ୍କାର। ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଏହି ଜାତୀୟ ପର୍ବ ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆଉ କିଛି ଘଣ୍ଟା ପରେ ଆମ ଦେଶର ସ୍ୱାଧୀନତାର 80ତମ ବର୍ଷର ଶୁଭାରମ୍ଭ ହେବ। ଦେଶରେ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟ ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ଆମର ତିରଙ୍ଗା ଆମ ସ୍ୱାଧୀନତାର ପ୍ରତୀକ। ଆମେ ଅତ୍ୟନ୍ତ ଗର୍ବର ସହ ଏହାକୁ ଉତ୍ତୋଳନ କରୁ। 1947 ଅଗଷ୍ଟ 15 ତାରିଖରେ ଭାରତମାତା ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା। ସମସ୍ତ ଦେଶବାସୀ ସ୍ୱାଧୀନ ଭାରତର ଭାଗ୍ୟ ଗଠନର ନିର୍ମାତା ହୋଇଥିଲେ। ସ୍ୱାଧୀନତାର ସାର୍ଥକତା ହେଉଛି ସମସ୍ତ ନାଗରିକ ଯେପରି ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ପାଇଁ ଉପଲବ୍ଧ ସୁଯୋଗର ସଦୁପଯୋଗ କରିପାରିବେ ଏବଂ ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିପାରିବେ। ସମର୍ପିତ ଛାତ୍ରଛାତ୍ରୀ ଓ ଶିକ୍ଷକ, ବିକାଶ ପାଇଁ ପ୍ରତିବଦ୍ଧ ବୈଜ୍ଞାନିକ ଓ ଇଞ୍ଜିନିୟର, ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ପରିଶ୍ରମୀ ଶ୍ରମିକ ଏବଂ ଆମ ଅନ୍ନଦାତା କୃଷକ ସମସ୍ତେ ନିଜ ନିଜ ପ୍ରୟାସ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଅବଦାନ ଦେଉଛନ୍ତି। ପ୍ରତିଭାବାନ କ୍ରୀଡ଼ାବିତ୍, କାରିଗର ଓ କଳାକାର, ଦୂରଦୃଷ୍ଟିସମ୍ପନ୍ନ ବୁଦ୍ଧିଜୀବୀ, ଘରୋଇ ଓ ସରକାରୀ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କର୍ମଚାରୀ, ସେମାନଙ୍କ ସେବା ପାଇଁ ସମର୍ପିତ ଜନପ୍ରତିନିଧି, ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟରତ ଅଧିକାରୀ, କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ କର୍ମଚାରୀ, ଆମ ଅର୍ଥନୀତିରେ ଅବଦାନ ରଖୁଥିବା ବୃହତ୍ ଓ କ୍ଷୁଦ୍ର ନିବେଶକ, ନିଃସ୍ୱାର୍ଥପର ସମାଜସେବୀ ଏବଂ ସ୍ୱଚ୍ଛତା ଅଭିଯାନରେ ଆଗରେ ରହି କାର୍ଯ୍ୟ କରୁଥିବା ସମସ୍ତ ସଫେଇ ମିତ୍ର ସମସ୍ତେ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅସଂଖ୍ୟ ନାଗରିକ ଏବଂ ଆମ ସମ୍ବିଧାନରେ ସ୍ଥାନ ପାଇଥିବା ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ ପାଳନ କରୁଥିବା ପ୍ରତ୍ୟେକ ନାଗରିକ ହେଉଛନ୍ତି ଆମ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାର ସକ୍ରିୟ ଭାଗିଦାର। ମୁଁ ସେମାନଙ୍କୁ ସମସ୍ତଙ୍କୁ ହୃଦୟରୁ ପ୍ରଶଂସା କରୁଛି। 3 ସଶସ୍ତ୍ର ବାହିନୀ, ସଶସ୍ତ୍ର ପୁଲିସ ବାହିନୀ ଏବଂ ସମସ୍ତ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣକୁ ମୁଁ ବିଶେଷ ଭାବେ ପ୍ରଶଂସା କରୁଛି। ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ଓ ସମ୍ମାନ ବଢ଼ାଉଥିବା ପ୍ରବାସୀ ଭାରତୀୟ ଏବଂ ଆମ ଦୂତାବାସଗୁଡ଼ିକରେ ସେବା କରୁଥିବା ଅଧିକାରୀଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି। ମୋର ପ୍ରିୟ ଦେଶବାସୀ, 2047 ଆମ ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଆମେ ଆଗେଇ ଚାଲିଛୁ। ଅନ୍ତୋଦୟର ଭାବନାରୁ ପ୍ରେରିତ ହୋଇ ବିକାଶର ସୁଫଳ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ଆମର ସଂକଳ୍ପ। ଆମର ସମୃଦ୍ଧ ଐତିହ୍ୟ ଏବଂ ସ୍ୱାଧୀନତା ଆନ୍ଦୋଳନର

ଆଦର୍ଶକୁ ଆପଣାଇ ଆମେ ଆଧୁନିକ ଓ ବିକାଶର ପଥରେ ଆଗେଇ ଚାଲିଛୁ। ବେଦବାକ୍ୟ ବୟଂ ରାଷ୍ଟ୍ରେ ଜାଗୃୟାମ୍ ଆମକୁ ସର୍ବଦା ଦେଶ ସେବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରେରଣା ଦେଉଛି। ଆମର ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ବିଚାରଧାରାର ଲୋକ ଗୋଟିଏ ସାଧାରଣ ଲକ୍ଷ୍ୟ ପାଇଁ ଏକଜୁଟ ହୋଇଥିଲେ, ତାହା ଥିଲା ଭାରତର ସ୍ୱାଧୀନତା। ସ୍ୱଦେଶୀ ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍ ଗୀତ ସର୍ବଜନଙ୍କ ଗୀତରେ ପରିଣତ ହୋଇଥିଲା। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ଭାରତୀୟ ଆମର ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ। ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସାମାଜିକ ସଂସ୍କାର ଏବଂ ଦେଶପ୍ରେମର ସର୍ବୋଚ୍ଚ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିଥିଲେ। ଭାରତମାତାର ସେହି ସମସ୍ତ ମହାନ ସନ୍ତାନମାନଙ୍କୁ ମୁଁ ନମ୍ରତାର ସହିତ ପ୍ରଣାମ ଜଣାଉଛି, ଯାହାଙ୍କ ଆଦର୍ଶ ଆମ ଦେଶକୁ ସ୍ୱାଧୀନତା ପ୍ରାପ୍ତି ଏବଂ ତାପରେ ଦେଶର ପ୍ରଗତିର ପଥରେ ଆଗେଇ ନେଇଛି। ଆଜି ଅଗଷ୍ଟ 14 ତାରିଖରେ ଆମେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛୁ। ବିଭାଜନ ଯୋଗୁଁ ହିଂସାରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆମେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ବିଭାଜନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସାମ୍ପ୍ରଦାୟିକ ହିଂସାର ଶିକାର ହୋଇ ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିଲେ ଏବଂ ବିଭାଜନର ଭୟାବହତା ସହିଥିଲେ, ତଥାପି ସେମାନେ ନିଜର ପରିଚୟ ତ୍ୟାଗ କରିନଥିଲେ। ଆମର ସ୍ୱାଧୀନତା ପ୍ରାପ୍ତି ସମୟରେ ବିଭାଜନର ଭୟାବହ ପରିଣାମ ସହିତ ନୂତନ ଭାବେ ସ୍ୱାଧୀନତା ପାଇଥିବା ଭାରତ ସହିତ 550ରୁ ଅଧିକ ଦେଶୀୟ ରାଜ୍ୟର ଏକୀକରଣ ଏକ ଅସାଧାରଣ ଆହ୍ୱାନ ଥିଲା। ସର୍ଦ୍ଦାର ପଟେଲ ରାଜତନ୍ତ୍ର ବ୍ୟବସ୍ଥାର ଅବସାନ ଘଟାଇ ଦେଶୀୟ ରାଜ୍ୟଗୁଡ଼ିକୁ ଆମ ସ୍ୱାଧୀନ ଗଣତନ୍ତ୍ର ସହିତ ଏକୀଭୂତ କରିଥିଲେ। ଆଧୁନିକ ଭାରତର ଏକତାର ଶିଳ୍ପୀ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ସ୍ମୃତି ପ୍ରତି ଏକ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ମୁଁ ମୋର ଶ୍ରଦ୍ଧାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୋର ପ୍ରିୟ ଦେଶବାସୀ, ଭାରତର ଜନସାଧାରଣଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ଜନସହଭାଗିତାର ଭିତ୍ତି ଉପରେ ପ୍ରତିଷ୍ଠିତ। ଆମ ଦେଶର ଲୋକମାନଙ୍କ ମଧ୍ୟରେ ଜନସହଭାଗିତାର ଭାବନା ସର୍ବଦା ନିହିତ ରହିଆସିଛି। ଆମ ଦେଶ ହେଉଛି ଗଣତନ୍ତ୍ରର ଜନ୍ମଭୂମି। ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଆମ ଦେଶବାସୀ ଜନପରମ୍ପରାକୁ ନେଉଛନ୍ତି। ଲୋକମାନଙ୍କର ସକ୍ରିୟ ରାଷ୍ଟ୍ରୀୟ ଅଭିଯାନଗୁଡ଼ିକୁ କାର୍ଯ୍ୟ ବିଶ୍ୱାସକୁ ଆହୁରି ଦୃଢ଼ କରୁଛି ଯେ ଆଜି ପ୍ରତ୍ୟେକ ବ୍ୟକ୍ତି ବଡ଼ ସ୍ୱପ୍ନ ଏବଂ ସେହି ସ୍ୱପ୍ନଗୁଡ଼ିକୁ ସାକାର ମଧ୍ୟ କରିପାରିବେ। ଆମ ସମ୍ବିଧାନରେ କାର୍ଯ୍ୟପାଳିକା, ବିଧାନପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଜନପ୍ରତିନିଧିଙ୍କ କର୍ତ୍ତବ୍ୟ ହେଉଛି ଲୋକମାନଙ୍କ ବିଧାନପାଳିକାରେ ବ୍ୟକ୍ତ କରିବା। ଦେଶ ଏବଂ ଦେଶବାସୀଙ୍କ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ୱ। ସାଧନର ଅଭାବ ଯୋଗୁଁ ତାହା ସୁନିଶ୍ଚିତ କରିବା ସମାଜର

ସ୍ୱଚ୍ଛ ମଧ୍ୟରେ ଜାତୀୟ ସ୍ତରରେ ସମାଜର ବଞ୍ଚିତ ବର୍ଗର ଉନ୍ନତିକୁ ପ୍ରାଥମିକତା ଦିଆଯାଉଛି। ମହିଳା ଶିକ୍ଷା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପିତ ହୋଇଛି। 25 କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଅଣାଯାଇଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ପ୍ରାୟ 69 କୋଟି ହିତାଧିକାରୀ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି।

ମଧ୍ୟର 32 କୋଟିରୁ ଅଧିକ ଖାତାଧାରୀ ମହିଳା। ମାଗଣା ରାସନ ଯୋଗାଇ 80 କୋଟିରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 60 କୋଟି ଲୋକଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। କିଷାନ ସମ୍ମାନ ନିଧି ଏବଂ କିଷାନ କ୍ରେଡିଟ୍ କାର୍ଡ ଚାଷବାସ, ଦୁଗ୍ଧ ଉତ୍ପାଦନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଏବଂ ମହୁ ଚାଷ ଭଳି କାର୍ଯ୍ୟରେ ନିୟୋଜିତ କୃଷକମାନଙ୍କୁ ସହାୟତା ଯୋଗାଇ ଆସିଛି। ବିଶ୍ୱର ଇତିହାସ ଏହାର ସାକ୍ଷୀ ଯେ ଦୃଢ଼ ସାଂସ୍କୃତିକ ପରିଚୟର ଭାବନା ଉପରେ ଆଧାରିତ ବିକାଶ ଦ୍ରୁତ ଏବଂ ସ୍ଥାୟୀ ହୋଇଥାଏ। ଆଜି ଦେଶରେ ଏହି ସଚେତନତା ବୃଦ୍ଧି ପାଉଛି ଯେ ସାଂସ୍କୃତିକ ଗୌରବର ଭାବନା ଦେଶର ଆଭ୍ୟନ୍ତରୀଣ ଶକ୍ତିକୁ ସୁଦୃଢ଼ କରୁଛି। ଆମର ପୂର୍ବସୂରୀମାନେ ଜ୍ଞାନ, ବିଜ୍ଞାନ, କଳା ଓ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସଦାଚାରର ଏକ ସମୃଦ୍ଧ ପରମ୍ପରା ଆମକୁ ଦେଇଯାଇଛନ୍ତି। ଆମେ ଆମର ଐତିହ୍ୟ ଏବଂ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ୁଛୁ। ଆମ ଦେଶରେ ବିଶ୍ୱର ସର୍ବବୃହତ ଏବଂ ସର୍ବୋତ୍ତମ ଡିଜିଟାଲ ଭିତ୍ତିଭୂମି ବିକଶିତ ହୋଇଛି। ଏବେ ଛୋଟ ଛୋଟ ଗ୍ରାମାଞ୍ଚଳର ଦୋକାନ ଏବଂ ରାସ୍ତାକଡ଼ର ବିକ୍ରେତାମାନଙ୍କ ମଧ୍ୟରେ ଡିଜିଟାଲ ମାଧ୍ୟମରେ ଦେୟ ପ୍ରଦାନ କରାଯାଉଛି। ବିଶ୍ୱରେ ହେଉଥିବା ବାସ୍ତବ ସମୟର ଡିଜିଟାଲ କାରବାରର ଅଧାରୁ ଅଧିକ ଭାରତରେ ହେଉଛି। ଭାରତର ଜନସାଧାରଣ ଏବଂ ସରକାର ମିଳିତ ଭାବେ ବିଶ୍ୱ ସମୁଦାୟ ସମ୍ମୁଖରେ ଡିଜିଟାଲ ବିପ୍ଳବର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ସରକାର ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ଲୋକଙ୍କୁ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁବିଧା ପ୍ରଦାନ କରିଛନ୍ତି। ଆମ ଦେଶରେ ରାଜପଥ, ଜଳପଥ, ରେଳପଥ ଏବଂ ବିମାନପଥ ଭଳି ଆଧୁନିକ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି। ଏହା ନୂଆ ଉଦ୍ୟୋଗ ପାଇଁ ସୁଯୋଗ ସୃଷ୍ଟି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ଏବଂ ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି। ମୋର ପ୍ରିୟ ଦେଶବାସୀ, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଯୁଦ୍ଧ ଏବଂ ଅସ୍ଥିରତା ପ୍ରତ୍ୟେକ ଦେଶକୁ ପ୍ରଭାବିତ କରୁଛି। ଏଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ଆମ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଆଗକୁ ବଢ଼ୁଛି। ଅର୍ଥନୈତିକ ଆକଳନ ଅନୁସାରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବିଶ୍ୱର ହାରାହାରି ଅଭିବୃଦ୍ଧି ହାରର 2 ଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଆତ୍ମନିର୍ଭର ଭାରତ ଅଭିଯାନ ଆମର ଅର୍ଥନୈତିକ ପ୍ରଗତି ଏବଂ ଜାତୀୟ ସୁରକ୍ଷାର ଭିତ୍ତିକୁ ଆହୁରି ସୁଦୃଢ଼ କରିଛି। ଆଧୁନିକ ବିକାଶର ପଥରେ ଆଗକୁ ବଢ଼ିବା ସହିତ ଭାରତ ବିଶ୍ୱସ୍ତରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଆମ ଦେଶ 2030 ପାଇଁ ଧାର୍ଯ୍ୟ କରାଯାଇଥିବା କେତେକ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ହାସଲ କରିଛି। ବିଗତ କିଛି ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ଆମ ଦେଶ ଅଭୂତପୂର୍ବ ପ୍ରଗତି ହାସଲ କରିଛି। ରାଷ୍ଟ୍ରୀୟ ସ୍ୱାର୍ଥ ଆମ ବୈଦେଶିକ ନୀତିର ମୂଳଦୁଆ। ଶାନ୍ତି, ସହଯୋଗ, ଆଲୋଚନା ଏବଂ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ଆମ ବୈଦେଶିକ ନୀତିର ସ୍ତମ୍ଭ। ଆର୍ଥିକ ସହଯୋଗ ବୃଦ୍ଧି କରିବା ଏବଂ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ଅନେକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ଗ୍ଲୋବାଲ ସାଉଥ୍ର ଦେଶଗୁଡ଼ିକ ମଧ୍ୟରେ ଆମେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛୁ। ବିଶ୍ୱମଞ୍ଚରେ ଆମ ଦେଶର ମର୍ଯ୍ୟାଦା ଓ ପ୍ରଭାବ ବୃଦ୍ଧି ପାଇଛି। ଆମେ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂଗଠନରେ ବିଶ୍ୱ ସମୁଦାୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ନିଶ୍ଚିତ କରିବା ଆମର ପ୍ରୟାସ। ଆମ ଦେଶର ଏହି ପ୍ରୟାସକୁ ଅନେକ ଦେଶରୁ ଦୃଢ଼ ସମର୍ଥନ ମିଳୁଛି। ମୋର ପ୍ରିୟ ଦେଶବାସୀ, ଭବିଷ୍ୟତ ପିଢ଼ିର ମଧ୍ୟ ଆମ ଭଳି ପ୍ରାକୃତିକ ସମ୍ପଦ ଉପରେ ସମାନ ଅଧିକାର ରହିଛି। ଆମର କୌଣସି କାର୍ଯ୍ୟ ଯେପରି ଭବିଷ୍ୟତ ପିଢ଼ିର ଏହି ଅଧିକାରର ପ୍ରୟୋଗରେ ସାମାନ୍ୟତମ ବି ହସ୍ତକ୍ଷେପ ନ କରେ ତାହା ଆମକୁ ନିଶ୍ଚିତ କରିବାକୁ ହେବ। ଆମେ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ ଯେପରି ଆମେ ସେମାନଙ୍କ ପାଇଁ ପ୍ରକୃତିର ଆହୁରି ସମୃଦ୍ଧ ଭଣ୍ଡାର ଛାଡ଼ିଯାଇପାରିବା। ପରିବେଶ ସଂରକ୍ଷଣ ପ୍ରତି ଆମର ଆସ୍ଥା ଆମର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ସାନ୍ତାଳୀ ଭାଷାରେ ରଚିତ ଏକ ସରଳ ଗୀତରେ ଏକ ଗଭୀର ବାର୍ତ୍ତା ରହିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ରଚିତ ସେହି ଗୀତର କିଛି ଶବ୍ଦ ହେଉଛି, ଡାରେ ଗୁଜୁ କାନ୍ ତେଲତେ ମିରୁ ଚେଣେ ରାଗ ବହାୟା ଦାୟା ହାଏ ଗୋଏ ଗୁଜୁ କାନ୍ ଆବୋବା ଜାତି ଧରମ ଦାରେ ଚେଦାଗ ବାବନ ରାଗ ବହାୟା ଆବୋ ଅନା ତ୍ରେଲତେ। ଏହି ଗୀତରେ କବି ଏକ ଗଛ ସମ୍ପୂର୍ଣ୍ଣ ଶୁଖିଯାଇଥିବାରୁ ଦୁଃଖରେ ଅସହାୟ ହୋଇ କାନ୍ଦୁଥିବା ଏକ ଟିଆ ପକ୍ଷୀର ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି, ହେ ମୋର ପ୍ରିୟ ଭାଇମାନେ, ଏକ ମରିଯାଉଥିବା ଗଛକୁ ଦେଖି ଟିଆ ପକ୍ଷୀ ବିଳାପ କରୁଛି। ହେ ମୋର ଭାଇମାନେ, ମାନବ ସଂସ୍କୃତିର ବୃକ୍ଷ ଧ୍ୱଂସ ହେଉଥିବା ବେଳେ

ଆମେ ମଣିଷମାନେ କାହିଁକି ଦୁଃଖିତ ହେଉନାହୁଁ। ଏହି ଗୀତର ବାର୍ତ୍ତା ହେଉଛି ପ୍ରକୃତି ଏବଂ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ। ସବୁଜ ସତେଜ ଗଛ ମାନବ ସମାଜର ନୈତିକ ଆଦର୍ଶ ଏବଂ ମଙ୍ଗଳର ପ୍ରତୀକ। ଏକ ପେଡ୍ ମା କେ ନାମ ଏବଂ ପରିବେଶ ପାଇଁ ଜୀବନଶୈଳୀ ବା ଲାଇଫ୍ ଭଳି ଅଭିଯାନର ଭାବନା ଅନୁଯାୟୀ ପରିବେଶ ସୁରକ୍ଷା ପାଇଁ ଆମେ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ପ୍ରୟାସ କରିବା ଉଚିତ। ମୋର ପ୍ରିୟ ଦେଶବାସୀ, ଆମ ଝିଅମାନେ ଶିକ୍ଷା କ୍ଷେତ୍ରରେ ଅସାଧାରଣ ଭାବେ ଭଲ ପ୍ରଦର୍ଶନ କରୁଥିବା ଦେଖି ମୋତେ ଅତ୍ୟନ୍ତ ଆନନ୍ଦ ଲାଗୁଛି। ଏହା ସହିତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଉଛି। କୃଷି ଉତ୍ପାଦକତା ବୃଦ୍ଧିରେ ଯୋଗଦାନ କରୁଥିବା ଡ୍ରୋନ୍ ଦିଦିଙ୍କଠାରୁ ଆରମ୍ଭ କରି ବାୟୁସେନାର ଫାଇଟର କମ୍ବାଟ ଲିଡର ପର୍ଯ୍ୟନ୍ତ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ନିକଟରେ ଗ୍ଲାସ୍କୋରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଜିତିଥିବା ମୋଟ 13 ସ୍ୱର୍ଣ୍ଣପଦକ ମଧ୍ୟରୁ 8 ସ୍ୱର୍ଣ୍ଣପଦକ ମହିଳାମାନେ ଜିତିଛନ୍ତି। ଆମ ମହିଳାମାନେ ଦିନକୁ ଦିନ ଆର୍ଥିକ ଭାବେ ଆତ୍ମନିର୍ଭର ହେଉଛନ୍ତି। 10 କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି। 3 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଏହି ଲକ୍ଷ୍ୟ ହାସଲ କରାଯାଇଛି। ଏବେ ଆମ ଦେଶ ଆଉ 3 କୋଟି ନୂଆ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛି। ମୁଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିବା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରାୟ 2/3 ମହିଳା। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ପ୍ରୟାସ ସହିତ ଆମେ ଅନେକ କ୍ଷେତ୍ରରେ ସେମାନଙ୍କୁ ନେତୃତ୍ୱ ଭୂମିକାରେ ମଧ୍ୟ ଦେଖୁଛୁ। ମହିଳାମାନଙ୍କ ମତଦାନ ଅଧିକାର ପ୍ରୟୋଗ କରିବାର ସଂଖ୍ୟା ବୃଦ୍ଧି ପାଇବା ଆମ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଉଲ୍ଲେଖନୀୟ ସଫଳତା। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ 33% ପ୍ରତିନିଧିତ୍ୱ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ 2023 ନାରୀଶକ୍ତି ବନ୍ଦନ ଅଧିନିୟମ ପ୍ରଣୟନ କରାଯାଇଛି। ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକ ହାସଲ ହେଲେ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଆହୁରି ବୃଦ୍ଧି ପାଇବ ଏବଂ ଆମ ଗଣତନ୍ତ୍ର ଅଧିକ ସମାବେଶୀ ହେବ। ଆମ ଦେଶର 65% ଜନସଂଖ୍ୟାର ବୟସ 35 ବର୍ଷରୁ କମ୍। ଏହି ଯୁବ ଜନସଂଖ୍ୟା ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ। ଆମ ଦେଶର ଯୁବପିଢ଼ି ପ୍ରତିଭାବାନ, ପ୍ରତିବଦ୍ଧ ଏବଂ ଦକ୍ଷ। ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ି ତୃଣମୂଳ ସ୍ତରରେ ଯେଉଁ ଅଭିନବ ଓ ବ୍ୟବହାରିକ ସମାଧାନ ବିକଶିତ କରୁଛନ୍ତି ମୁଁ ତାହା ଦେଖିଛି। ଏହା ସମାଜ ଏବଂ ଦେଶ ପ୍ରତି ଆମ ଯୁବପିଢ଼ିର ସମର୍ପଣକୁ ପ୍ରତିଫଳିତ କରୁଛି। ମାତ୍ର 28 ବର୍ଷର ହାରାହାରି ବୟସ ଥିବା ଏକ ଯୁବ ଦଳ ଦ୍ୱାରା ନିକଟରେ ସଫଳତାର ସହ ରକେଟ୍ ଉତ୍କ୍ଷେପଣ କରାଯିବା ଫଳରେ ମହାକାଶ ଅନୁସନ୍ଧାନର ଏକ ନୂତନ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଆମର ଅନେକ ଯୁବକ ଯୁବତୀ ସ୍ୱରୋଜଗାରର ପଥ ଆପଣାଇବା ସହିତ ଚାକିରି ସୃଷ୍ଟିର ସଂସ୍କୃତିକୁ ମଧ୍ୟ ଆପଣାଉଛନ୍ତି। ଯୁବ ଉଦ୍ୟୋଗୀମାନଙ୍କର ଅଂଶଗ୍ରହଣ ଆମ ଦେଶରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଠନରେ ସହାୟକ ହୋଇଛି। ବିଶ୍ୱର ପ୍ରମୁଖ ଉଦ୍ୟୋଗ ଓ ପ୍ରତିଷ୍ଠାନଗୁଡ଼ିକ ଭାରତୀୟ ଯୁବକ ଯୁବତୀଙ୍କ ପ୍ରତିଭା ଓ ନିଷ୍ଠାରେ ପ୍ରଭାବିତ ହୋଇ ସେମାନଙ୍କୁ ନେତୃତ୍ୱ ଭୂମିକା ଅର୍ପଣ କରୁଛନ୍ତି। ଏହିଭଳି ଯୁବ ସଫଳତା ହାସଲ କରିଥିବା ବ୍ୟକ୍ତିମାନେ ସମଗ୍ର ବିଶ୍ୱରେ ଭାରତର ଯୁବଶକ୍ତିର ପ୍ରତିଷ୍ଠାକୁ ଆହୁରି ବୃଦ୍ଧି କରିଛନ୍ତି। ଆମର ଯୁବପିଢ଼ି ଭାରତର ଉଜ୍ଜଳ ଓ ସମୃଦ୍ଧ ଭବିଷ୍ୟତ ପ୍ରତି ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ଆମର ଛାତ୍ରଛାତ୍ରୀମାନେ ହେଉଛନ୍ତି ଭାରତର ଭବିଷ୍ୟତର ନିର୍ମାତା। ଯେପରି ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ଓ ସମାଜ ଏକଜୁଟ ରହିବା ଆବଶ୍ୟକ, ସେହିପରି ଆମର ଛାତ୍ରଛାତ୍ରୀଙ୍କର ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ମିଳିତ ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଯୋଗଦାନ କରିବାକୁ ହେବ। ସାର୍ବଜନୀନ ପରୀକ୍ଷା ଆମ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଥାଏ। ଏହି ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଯୁବପିଢ଼ି ପାଇଁ ଅଧିକ ବିଶ୍ୱସନୀୟ କରିବା। ସରକାରଙ୍କ ପଦକ୍ଷେପ ଏବଂ ନୂତନ ଆର୍ଥିକ କାର୍ଯ୍ୟକଳାପ ଯୋଗୁଁ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ନୂଆ ସୁଯୋଗର ଦ୍ୱାର ଖୋଲୁଛି। ଏଭଳି ନୂଆ ସୁଯୋଗଗୁଡ଼ିକୁ ଅନ୍ୱେଷଣ କରି ଆମର ଯୁବପିଢ଼ି ସଫଳତାର ନୂଆ ପଥରେ ଆଗେଇ ଯାଇପାରିବେ। ଆମ ଦେଶର ଭବିଷ୍ୟତର ମୂଳଦୁଆ ହେଉଛି ଆମ ଯୁବପିଢ଼ିର ଶାରୀରିକ ଓ ମାନସିକ ସୁସ୍ଥତା। ଆମ ଯୁବପିଢ଼ିଙ୍କୁ ଉତ୍ସାହର ସହ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିବାର ଦାୟିତ୍ୱ ପରିବାର ଓ ସମାଜର ମଧ୍ୟ ରହିଛି। ଯୁବପିଢ଼ିର ବିକାଶ ଏବଂ ରାଷ୍ଟ୍ର ନିର୍ମାଣକୁ ଆଗେଇ ନେବା ପାଇଁ କ୍ରୀଡ଼ାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରାଯାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ସାରା ଦେଶରେ କ୍ରୀଡ଼ା ପରିବେଶ ବିକଶିତ କରାଯାଉଛି। କ୍ରୀଡ଼ାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ସରକାର ଅଭୂତପୂର୍ବ ନିବେଶ କରୁଛନ୍ତି।

0: ପ୍ରୟାସଗୁଡ଼ିକର ଭଲ ଫଳାଫଳ ମିଳୁଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଆମ କ୍ରୀଡ଼ାବିତ୍ମାନଙ୍କର ପ୍ରଦର୍ଶନ ଏବଂ ସଫଳତାରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ଆମ ଦେଶରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଥିବାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବରିଷ୍ଠ ନାଗରିକମାନଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 70 ବର୍ଷ ଓ ତଦୂର୍ଦ୍ଧ ବୟସର ପ୍ରାୟ 6 କୋଟି ବରିଷ୍ଠ ନାଗରିକ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବାରେ ସୁବିଧା ପାଇପାରୁଛନ୍ତି। ସମଗ୍ର ସମାଜ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ। ସେମାନଙ୍କ ପ୍ରତି ଆପଣାପଣର ଭାବନା ସୃଷ୍ଟି କରିବା ସହ ସେମାନଙ୍କ ଆତ୍ମସମ୍ମାନକୁ ବଜାୟ ରଖିବା ଉଚିତ। ମୋର ପ୍ରିୟ ଦେଶବାସୀ, ମାନବତା ବିରୋଧୀ ଶକ୍ତିଗୁଡ଼ିକୁ ପରାସ୍ତ କରିବା ସହିତ ସତ୍ୟ ଓ ନ୍ୟାୟର ସୁରକ୍ଷା କରିବାର ଆମର ପରମ୍ପରା ପାଇଁ ଆମେ ଗର୍ବିତ। ଜୁଲାଇ 26 ତାରିଖରେ ଆମେ କାର୍ଗିଲ ବିଜୟ ଦିବସ ପାଳନ କରିଥିଲୁ। ଏହା ପୂର୍ବରୁ ମେ 7 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ ହେବାର 1 ବର୍ଷ ପୂର୍ତ୍ତିକୁ ଆମେ ସ୍କରଣ କରିଥିଲୁ। ଆମେ ଆମର ସଶସ୍ତ ବାହିନୀର ଅତୁଳନୀୟ ବୀରତ୍ୱକୁ ସ୍କରଣ କରିଥିଲୁ। ଆତଙ୍କବାଦ ବିରୋଧରେ ସେହି ଐତିହାସିକ ଅଭିଯାନ ଭାରତୀୟ ସଶସ୍ତ ବାହିନୀ ସଠିକତାର ସହିତ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଦର୍ଶନ କରିଥିଲା। ଏହା ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଏକ ସ୍ୱଷ୍ଟ ଓ ଦୃଢ଼ ବାର୍ତ୍ତା ଦେଇଥିଲା ଯେ ସେମାନେ ଯେଉଁଠି ଲୁଚିଲେ ମଧ୍ୟ ନିଜ କାର୍ଯ୍ୟର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ। ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଆମ ଦେଶର ସ୍ୱାର୍ଥରେ, ବିଶେଷ କରି କୃଷକମାନଙ୍କ ସ୍ୱାର୍ଥରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଦଶନ୍ଧି ଦଶନ୍ଧି ଧରି ନକ୍ସଲବାଦ ଦେଶ ପାଇଁ ଏକ ଗମ୍ଭୀର ଆହ୍ୱାନ ହୋଇ ରହିଥିଲା। ଭାରତକୁ ନକ୍ସଲମୁକ୍ତ କରିବା ଏକ ବଡ଼ ସଫଳତା। ଆଜି ଯେଉଁ ଅଞ୍ଚଳରେ ଏକଦା ନକ୍ସଲବାଦ ପ୍ରଭାବିତ ଥିଲା ସେଠାରେ ଉତ୍ସାହର ପରିବେଶ ରହିଛି। ଏହି ଅଞ୍ଚଳଗୁଡ଼ିକରେ ସମାବେଶୀ ବିକାଶ କାର୍ଯ୍ୟ ଚାଲିଛି। ବସ୍ତର ଅଲିମ୍ପିକ୍ସରେ ବହୁସଂଖ୍ୟକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ଏବଂ ବସ୍ତର ପାଣ୍ଡୁମ୍ରେ ବହୁ କଳାକାର ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହାକୁ ବହୁସଂଖ୍ୟକ ଲୋକ ଉପଭୋଗ ମଧ୍ୟ କରିଥିଲେ। ରାଷ୍ଟ୍ରୀୟ ଗୌରବର ସୁରକ୍ଷା ପାଇଁ ନିର୍ମିତ ଏବଂ ମରାଠା ସାମରିକ ପରମ୍ପରା ସହ ଜଡ଼ିତ 12ଟି ଦୁର୍ଗକୁ ଗତବର୍ଷ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଚଳିତ ବର୍ଷ ଭଗବାନ ବୁଦ୍ଧଙ୍କ ପ୍ରଥମ ପ୍ରବଚନସ୍ଥଳୀ ସାରନାଥକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଗୋଟିଏ ପଟେ ଭାରତ ଭୂମିରେ ଭଗବାନ ବୁଦ୍ଧଙ୍କ ସହ ସମ୍ପୃକ୍ତ ଆଧ୍ୟାତ୍ମିକତାର ସ୍ମାରକ ରହିଛି, ଅନ୍ୟପଟେ ଆମର ଗୌରବ ଓ ଗୌରବମୟ ପରମ୍ପରାର ସୁରକ୍ଷା ପାଇଁ ସଂଗ୍ରାମ କରିବାର ଆମର ଅଦ୍ଭୁତ ସାମର୍ଥ୍ୟର ପ୍ରତୀକ ମଧ୍ୟ ଏଠାରେ ରହିଛି। ମୋର ପ୍ରିୟ ଦେଶବାସୀ, ବିକଶିତ ଭାରତ ଗଠନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ବିକାଶ ଓ କଲ୍ୟାଣ। ତେଲୁଗୁ ଭାଷାରେ ମହାନ ରାଷ୍ଟ୍ରବାଦୀ ଲେଖକ ଗୁରୁଜାଡା ଆପ୍ପାରାଓ ତାଙ୍କର ଏକ ଗୀତରେ ଦେଶପ୍ରେମର ଏକ ଚିରନ୍ତନ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଦେଶ ମୁନୁ ପ୍ରେମିଂ ଚୁମନ୍ନା ମଞ୍ଚି ଅନ୍ନା ଦେ ପେଞ୍ଚୁ ମନା ଦେଶ ମଣ୍ଟେ ମଟ୍ଟି କାଦାୟୋ ଦେଶ ମଣ୍ଟେ ମନୁଷୁଲୟ। ଏହି ପଂକ୍ତିଗୁଡ଼ିକର ସାରମର୍ମ ହେଉଛି, ନିଜ ଦେଶକୁ ଭଲ ପାଆନ୍ତୁ, ସଦ୍ଗୁଣର ବିକାଶ କରନ୍ତୁ। ଏକ ରାଷ୍ଟ୍ର କେବଳ ତାହାର ଭୂମି ନୁହେଁ, ଏକ ରାଷ୍ଟ୍ର ହେଉଛି ତାହାର ସମସ୍ତ ଲୋକ। ମୋର ବିଶ୍ୱାସ ଯେ ସମାଜର ଭାଗିଦାରୀ ଏବଂ ସରକାରଙ୍କର ପ୍ରୟାସ ଫଳରେ ଭାରତର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ପରିବାରର ଲୋକେ ଅଧିକ ସୁସ୍ଥ, ସୁଖୀ ଓ ସମୃଦ୍ଧ ହେବେ। ଏହି ସର୍ବସମାବେଶୀ ଦେଶପ୍ରେମର ଭାବନା ସହିତ ସ୍ୱତନ୍ତ୍ର ଭାରତକୁ ବିକଶିତ ଭାରତରେ ପରିଣତ କରିବାର ପବିତ୍ର ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ଆମେ ନିଜକୁ ସମର୍ପିତ କରିବା। ଧନ୍ୟବାଦ। ଜୟ ହିନ୍ଦ୍, ଜୟ ଭାରତ।
1: ପବିତ୍ର ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଶୁଣିଲେ ଓଡ଼ିଆ ଭାଷାନ୍ତର।

ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲିକରି ପ୍ରଚାରକୁଳୁ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରିଛନ୍ତି କେସିଙ୍ଗା କଳାହାଣ୍ଡିରୁ ଅର୍ଜୁନ, ବିନୋଦ, ପ୍ରକାଶ, ମାମି, ହିମାଂଶୁ, ଜିତେନ, ଗାୟତ୍ରୀ, ଲକ୍ଷ୍ମୀ, ସଙ୍ଗୀତା ଓ କବିତା। କଥାଚିତ୍ର ସବୁ ମାୟାରେ ବାୟା, ସଙ୍ଗୀତ ସଂଜନା ଅକ୍ଷୟ ମହାନ୍ତି, ଗୀତିକାର ଦେବାଶିଷ ଛୋଟରାୟ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା ପଡ଼ୱାଲ।

ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ରଖିଛନ୍ତି ଜୁନାଗଡ଼ କଳାହାଣ୍ଡିରୁ ଧର୍ମେନ୍ଦ୍ର, ବୁଲୁ, ରିତେଶ, ସାଇରାମ, ଜଗୁ, ଅଜୟ, ମନୋଜ, ହିତେଶ, ରିତେଶ, ଦିନେଶ ଓ ରୁମି। କଥାଚିତ୍ର ଧନରେ ରଖିବୁ ଶପଥ ମୋର। ସଙ୍ଗୀତରେ ଶୋଇଛନ୍ତି ଶାନ୍ତିରାଜ ଖୋସଲା। ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ। କଣ୍ଠ ଦେଇଛନ୍ତି ନିବେଦିତା।

କଥାଚିତ୍ର ସତ ମିଛ ଗୀତା ଦାସଙ୍କ କଣ୍ଠରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ସ୍ୱର ସଂଜନା ରାଜୁ ମିଶ୍ର ଗୀତଟି ପାଇଁ ଅନୁରୋଧ ରଖିଛନ୍ତି ଜୟପାଟଣା କଳାହାଣ୍ଡିରୁ କାହ୍ନୁ ସାହିଲ ମୀନା ଜୀବନ ଟୁକୁନା ସସ୍ମିତା ରୀନା ମିନୁ ଜିତେନ ରଘୁ ସୁଧୀର ଓ ଦିନ।

କାର୍ଯ୍ୟକ୍ରମର ଶେଷ ଗୀତଟି ମହୁଆ କଥା ଚିତ୍ରରୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଗୀତା ଦାସ ଓ ସୁବାସ ଦାସ, ସ୍ୱର ସଂଯୋଜନା ପୂର୍ଣ୍ଣଚନ୍ଦ୍ର କୁଣ୍ଟିଆ, ଗୀତ ରଚନା କରିଛନ୍ତି ଡକ୍ଟର ସୁବୋଧ ପଟ୍ଟନାୟକ। ଗୀତଟି ପାଇଁ ଅନୁରୋଧ ରଖିଛନ୍ତି କୋକସରା କଳାହାଣ୍ଡିରୁ ଦିନେଶ, ଉତ୍ତମ, ରବି, କାଲିଆ, ନବୀନ, ଲକ୍ଷ୍ମୀ, ପ୍ରଜ୍ଞା ଓ ଅର୍ଜୁନ।

Sunny,

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରେଡ଼ି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।